ଆକାଶବାଣୀ ଭବାନୀପାଟଣା। ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ ଦୁଇ ଦିନ 2026 ମସିହା ମଇ 22 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ତଥା ଅଭିନନ୍ଦନ ଏବଂ ସେହି ବିଶ୍ୱନିୟନ୍ତା ପରମବ୍ରହ୍ମ ପରମେଶ୍ୱରଙ୍କ ପାଦପଦ୍ମରେ ସକଳ ମଙ୍ଗଳ କାମନାର ପ୍ରାର୍ଥନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ଯୋଗେ 100.3 ମେଗାହର୍ଜ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58 ସେକେଣ୍ଡ।

0: ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ବି ସେପରି ଆଶ୍ରୟ ସ୍ୱରୂପ ଅଟେ। କିନ୍ତୁ ଜ୍ଞାନର ଶ୍ରେଷ୍ଠତା ଏହି ଯେ ଜ୍ଞାନ ଆପଣା ଅଧିକାରୀର ଜୀବନ ରକ୍ଷା କରେ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ 6:00 ହେବାକୁ ଯାଉଛି। ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: आकाशवाणी समाचार के साथ मैं वैष्णवी। प्रधानमंत्री नरेंद्र मोदी आज नई दिल्ली में साइप्रस के राष्ट्रपति निकोस क्रिस्टोडोलाइड्स के साथ वार्ता करेंगे। राष्ट्रपति क्रिस्टोडोलाइड्स कल नई दिल्ली पहुंचे थे। हवाई अड्डे पर केंद्रीय सड़क परिवहन और

ଆରମ୍ଭ କରୁଛୁ ଆଜିର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁ ଗାଇଛନ୍ତି ବୀରକିଶୋର ନାୟକଙ୍କ ରଚନାରୁ। ଅନୁସରି ତୁମ ପଥକୁ ପ୍ରଭୁ ହେ ଜୀବନ ମୋଗଲା ସରି, ଅନୁରୋଧ ମୋର ଶୁଣିଲନି ଥରେ ଅଜଣା ଲୋକର ପରି।

କେତେ ଧନ ରଖି ନିଜକୁ ଭାବୁତ ଏ ଧରାରେ ମହାଧନୀ, ଧନ ସରିବାକୁ ଦିନ ଲାଗିବନି, ଜୀବନଟା ରହିବନି। ବୀରକିଶୋର ନାୟକଙ୍କ ଏହି ରଚନାରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ରମାରାଣୀ ପାରିକ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଯୁଗଳକଣ୍ଠରେ ଆସନ୍ତୁ ଶୁଣିବା ରମାରାଣୀ ବାରିକ ଏବଂ ଗଗନ ବିହାରୀ ସ୍ୱାଇଁଙ୍କ ପରିବେଷିତ ଭକ୍ତିଗୀତଟି। ଶୂନ୍ୟ ଆଶିଷ କଳସୀ ଧରି ଶୂନ୍ୟ ଦେହି ବିଜେ ହୋଇଛନ୍ତି ଶୂନ୍ୟ ଭକତଙ୍କ ପାଇଁ। ରଚନା ବୀରକିଶୋର ନାୟକ।

ବନ୍ଦନାର ଶେଷକ୍ରମରେ ଆସନ୍ତୁ ଶୁଣିବା ଶିଳ୍ପୀ ଇତିଶ୍ରୀ ଦାସଙ୍କ କଣ୍ଠରେ ଶୁଭ ନାରାୟଣ ସ୍ୱାଇଁଙ୍କ ରଚିତ ଭକ୍ତିଗୀତଟି। ଫୁଲର ସୁବାସ ପରି ବିରାଜ ହେ ହରି, ସତେ କି ଦେଖିଛି କି ରୂପ ତୁମରି,

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ଋଷି ଆରୁଣୀ ଉଦ୍ଦାଳକ ଶ୍ୱେତକେତୁଙ୍କୁ ପରମାତ୍ମା ସହିତ ଆତ୍ମାର ସମ୍ପର୍କରେ ବୁଝାଇବାକୁ ଯାଇ ନଦୀ ଏବଂ ସମୁଦ୍ରର ଉଦାହରଣ ମଧ୍ୟ ଦେଇଛନ୍ତି। ସମସ୍ତ ନଦୀ ବିଭିନ୍ନ ସ୍ଥାନରୁ ବାହାରି ସମୁଦ୍ରରେ ମିଶନ୍ତି। କେଉଁ ନଦୀର ପାଣି ଗୋଳିଆ, କେଉଁ ନଦୀର ପାଣି ସଫା, କିନ୍ତୁ ଥରେ ସମୁଦ୍ରରେ ମିଶିଗଲା ପରେ ଆଉ ଅଲଗା କରି ହୁଏ ନାହିଁ ଭିନ୍ନ ଭିନ୍ନ ନଦୀର ପାଣିକୁ। ସେହିଭଳି ସବୁ ପ୍ରାଣୀ ସେହି ପରମାତ୍ମାଙ୍କ ସହିତ ମିଶି ଏକାକାର ହୋଇଯାଆନ୍ତି। ସେହି ଏକ ସତ୍ତା ବିଭିନ୍ନ ବସ୍ତୁରେ ଥାଇ ଯେଭଳି ଭିନ୍ନ ଭିନ୍ନ ରୂପ ଗ୍ରହଣ କରନ୍ତି, ସେହିଭଳି ସବୁ ରୂପକୁ ନିଜ ଭିତରେ ଏକୀଭୂତ କରି ଏକାକାର ହୋଇଯାଆନ୍ତି। ପୁତ୍ର ଶ୍ୱେତକେତୁ, ତୁମେ ଯେତେବେଳେ ଗୋଟିଏ ଗଛକୁ ଅସ୍ତ୍ରରେ ଆଘାତ କର

ସେଥିରୁ କିଛି ରସ ଝରିପଡ଼େ, କିନ୍ତୁ ଗଛଟି ନ ମରି ବଞ୍ଚି ରହେ। ତୁମେ ଯଦି ଗୋଟିଏ ବା ଦୁଇଟି ଡାଳରେ ଚୋଟ ମାର, ସେଇ ଡାଳର ସେଇ ଅଂଶଟି ହିଁ ଶୁଖିଯାଏ, ତଥାପି ଗଛଟି ବଞ୍ଚି ରହେ। ଏଇଥିରୁ ଜାଣିବ ଯେ ଯାହାଠାରୁ ଜୀବନ ଚାଲିଯାଏ ସିଏ ମରିଯାଏ, କିନ୍ତୁ ଜୀବନ ମରେ ନାହିଁ। ଯେଉଁ ଶକ୍ତି ସାହାଯ୍ୟରେ ସୃଷ୍ଟିରେ ଜୀବନ ଅଛି ତାହା ହେଉଛି ଆତ୍ମା, ଏବଂ ତୁମେ ହିଁ ସେ ଆତ୍ମା। ପିତାଙ୍କର ଏ ସମସ୍ତ ଗୁଢ଼ ବୟାନକୁ ଶୁଣୁଥିଲେ ବାଳକ ଶ୍ୱେତକେତୁ। ସେ ତଥାପି ଜାଣିପାରୁନଥିଲେ ଯେ କିପରି ଏ ଅଦୃଶ୍ୟ ଅରୂପ ଆତ୍ମାଙ୍କୁ ଉପଲବ୍ଧି କରିହେବ। ସେ ପିତାଙ୍କୁ ପଚାରିଲେ, ଏହା କିଭଳି ଉପଲବ୍ଧି କରିପାରିବି କୁହନ୍ତୁ ପିତା। ଉଦ୍ଦାଳକଙ୍କୁ ଗୋଟିଏ ଉପାୟ ଦିଶିଲା। ସେ ପାଖରେ ଥିବା ଗୋଟିଏ ବରଗଛ ତଳେ ପଡ଼ିଥିବା ପାଚିଲା ବରଫଳ ଆଣିବାକୁ ଶ୍ୱେତକେତୁଙ୍କୁ କହିଲେ, ଏବଂ ଫଳଟି ଆଣିଲା ପରେ କହିଲେ, ତାକୁ ଦିଫାଳ କର। ଫଳଟି ଦିଫାଳ ହୋଇଗଲା। ଉଦ୍ଦାଳକ ଶ୍ୱେତକେତୁଙ୍କୁ ପଚାରିଲେ, ତା ଭିତରେ କ'ଣ ଦେଖୁଛୁ? ଶ୍ୱେତକେତୁ କହିଲେ, ୟା ଭିତରେ ଅସଂଖ୍ୟ ମଞ୍ଜି ଭର୍ତ୍ତି ହୋଇଛି। ପୁଣି ଉଦ୍ଦାଳକ କହିଲେ, ସେଥିରୁ ଗୋଟିଏ ମଞ୍ଜି ବାହାର କରି ତାକୁ ପୁଣି ଭାଙ୍ଗ। ଶ୍ୱେତକେତୁ ଗୋଟିଏ ମଞ୍ଜି ବାହାର କଲେ, ଛୋଟିଆ ମଞ୍ଜିଟିଏ। ତାକୁ ନଖରେ ଦ୍ୱିଭାଗ କରିସାରିବା ପରେ ଉଦ୍ଦାଳକ ପଚାରିଲେ, କ'ଣ ଦେଖୁଛୁ ସେଥିରେ? ଶ୍ୱେତକେତୁ ଉତ୍ତର ଦେଲେ, ମୁଁ ତା ଭିତରେ କିଛି ହିଁ ଦେଖିପାରୁନାହିଁ, ପ୍ରକୃତରେ ତା ଭିତରେ କିଛି ନାହିଁ। ଉଦ୍ଦାଳକ କହିଲେ, ପ୍ରିୟ ପୁତ୍ର, ତା ଭିତରେ କିଛି ନଥିଲେ ଏଡ଼େ ବଡ଼ ଗଛ ସେଥିରୁ କିଭଳି ଜନ୍ମନ୍ତା? ହୁଏତ ତୁ ତା ଭିତରେ ଥିବା ସେହି ସୂକ୍ଷ୍ମ ତତ୍ତ୍ୱଟିକୁ ଦେଖିପାରୁନୁ ଯାହା ଭିତରେ ବିରାଟ ବରଗଛଟି ନିହିତ ଅଛି। ତାହା ହିଁ ସେ ଶକ୍ତି, ତାହା ହିଁ ସେ ଆତ୍ମା, ଯାହା ଅଦୃଶ୍ୟ ହେଲେ ମଧ୍ୟ ସବୁଠି ବ୍ୟାପ୍ତ ହୋଇ ରହିଛନ୍ତି। ବିଶ୍ୱାସ ରଖ ଯେ ଏହି ଆତ୍ମା ହିଁ ସମସ୍ତ ସ୍ଥିତିର ମୂଳ କାରଣ। ତୁମେ ଯିଏ, ସେ ସିଏ। ଆଉ ଗୋଟିଏ ଉଦାହରଣ ଦେଇଛନ୍ତି ଉଦ୍ଦାଳକ। ଧରାଯାଉ, ଜଣଙ୍କ ଆଖିରେ ପଟି ବାନ୍ଧି ଦେଇ ତାକୁ ନେଇ ଗୋଟିଏ ଅଜଣା ଜଙ୍ଗଲ ଭିତରେ ଛାଡ଼ି ଦିଆଗଲା। ସେ ତା ଘରକୁ କେମିତି ଫେରିବ? ସେ ତ ରାସ୍ତା ଜାଣିନଥିବ। ସିଏ ଯେତେବେଳେ ସେ ଜଙ୍ଗଲରେ ଏକୁଟିଆ ହୋଇଯିବ, ପ୍ରଥମେ ତା ଆଖିରୁ ପଟିଟି ଖୋଲିବ, ତାପରେ ଆଖପାଖ ସ୍ଥାନରେ ଜନବସତି ସନ୍ଧାନ କରିବ। ସେଠି ଲୋକଙ୍କୁ ସେ ସ୍ଥାନରେ ଅବସ୍ଥିତି ସମ୍ପର୍କରେ ପଚାରିବ ଯେ ଏଇଟା କେଉଁ ସ୍ଥାନ, ମୁଁ କେଉଁଠି ଅଛି, ସେଠୁ ତା ଘର କେଉଁ ଦିଗରେ ପଡ଼ିବ। ଏସବୁ ବୁଝାବୁଝି କରିବା ପରେ କେହି ଜଣେ ତାକୁ ସେସବୁ ବତେଇଦେବ ଏବଂ ତା ସାହାଯ୍ୟରେ ସେ ନିଜ ଘରକୁ ଫେରିଯିବ। ଠିକ୍ ଏହିପରି ଆମକୁ ସେହି ପରମାତ୍ମାଙ୍କ ଘରର ବାଟ ଖୋଜିବାକୁ ହେବ, ଯେଉଁଠାରୁ ଆମେ ବାହାରି ଆସି ଏ ସଂସାର ବଣରେ ବୁଲୁଛେ। ଏହି ବଣରେ ଯଦି ଆମେ ଘୁରି ବୁଲିବା, ତେବେ ଆମ ଜୀବନରେ କୌଣସି ଉନ୍ନତ ଉପଲବ୍ଧି ଆସିବ ନାହିଁ। କାରଣ ବଣ ଭିତରେ ବୁଲିବାରେ ମାତିଲେ ଆମେ ଆମର ମୂଳ ବାସସ୍ଥାନକୁ ଯିବାର ବାଟ ଖୋଜିବାରେ ଆଉ ମନ ଦେବା ନାହିଁ, ପରିଣାମରେ ବାଟଟି ମଧ୍ୟ ଭୁଲିଯିବା। ନିଜ ଘରକୁ ନ ଫେରି ପାରିଲେ ପ୍ରାଣ ଛଟପଟ ହେବ। ତେଣୁ ଶ୍ୱେତକେତୁ, ସେହି ପରମାତ୍ମା ହିଁ ଆମର ମୂଳ ସ୍ଥାନ ଏବଂ ଆମ ସମସ୍ତଙ୍କ ଭିତରେ ସେ ଅଛନ୍ତି। ତାଙ୍କ ପାଖକୁ ଯିବା ହିଁ ଆମ ଜୀବନର ପରମ ଲକ୍ଷ୍ୟ।

ଶୁଣୁଥିଲି ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣନ୍ତୁ ଏହାର 454ତମ ଭାଗ ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି ପ୍ରଯୋଜନା ସୁହାସ ମହାନ୍ତି।

ବିଶ୍ୱାମିତ୍ର, ଦୁର୍ବାସା, ବଶିଷ୍ଠ, ଭୃଗୁ ଏବଂ ଅଙ୍ଗିରାଦି ଋଷିମାନେ କୃଷ୍ଣଙ୍କ ଦର୍ଶନରେ ଆସି ଦ୍ୱାରକା ନିକଟବର୍ତ୍ତୀ ପିଣ୍ଡାରକ ନାମକ ତୀର୍ଥରେ ପହଞ୍ଚିଛନ୍ତି। ଯଦୁକୁମାରମାନେ ଜାମ୍ବବତୀ ସୁତ ଶାମ୍ବକୁ ଗର୍ଭବତୀ

ବେଶରେ ସଜ୍ଜିତ କରି ସେମାନଙ୍କ ନିକଟକୁ ଯାଇ ପଚାରିଛନ୍ତି, ଏ ସ୍ତ୍ରୀ ଲୋକଟି କନ୍ୟା କି ପୁତ୍ର ପ୍ରସବ କରିବ କୁହନ୍ତୁ। ଧୃଷ୍ଟତା ଦେଖି ଋଷିମାନେ କ୍ରୁଦ୍ଧ ହୋଇ କହିଛନ୍ତି, ଏହି କଳ୍ପିତା ନାରୀ ଯଦୁକୁଳ ନାଶକ ଲୌହ ମୂଷଳ ଅବଶ୍ୟ ପ୍ରସବ କରିବ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ରାଖାଲ ଚନ୍ଦ୍ର ମହାନ୍ତି, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ସୁହାସ ମହାନ୍ତି ଏବଂ ବାଦଲ କୁମାର ଆଚାର୍ଯ୍ୟ। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପଶ୍ଚିମ ଏସିଆନ ଲାଗି ରହିଥିବା ଯୁଦ୍ଧ ସ୍ଥିତି ଲାଗି ଖର୍ଚ୍ଚକାଟ କରବାରକେ ପ୍ରଧାନମନ୍ତ୍ରୀ ନିବେଦନ କଲା ଉତ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗମାନଙ୍କେ ପେଟ୍ରୋଲ ଓ ଡିଜେଲ ବ୍ୟବହାରକେ କମ୍ କରବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏଥିଲାଗି ଗୋଟିଏ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସରକାରୀ ସ୍ତରର ଭିନ୍ ଭିନ୍ ବୈଠକ ସମୀକ୍ଷା ପ୍ରଶିକ୍ଷଣ କର୍ମଶାଳା ସବୁକି ଅତି ଦରକାର ନାହିଁ ହେଲେ ଆବାସୀ ଜରିଆ କରାଯିବା। ସେନ୍ତା ଜୁନ୍ 1 ତାରିଖ ସରକାରୀ କାର୍ଯ୍ୟାଳୟମାନଙ୍କେ ଯେତିକି ନୂଆ ଗାଡ଼ି ଘିନାଯିବା ସେସବୁ ବୈଦ୍ୟୁତିକ ଗାଡ଼ି ହୋଇଥିବା ବାଧ୍ୟତାମୂଳକ କରାଯାଇଛି। ଇନ ଜନାଇ ଦିଆଯାଇପାରେ ଯେ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କର କାର୍କେଡ୍ର ଗାଡ଼ି ସଂଖ୍ୟା ଅଧା କରିଥିବାର ବେଳେ ପେଟ୍ରୋଲ ଆଉ ଡିଜେଲ ଖର୍ଚ୍ଚା କମ୍ କରବାରକେ ଲୋକଙ୍କୁ ନିବେଦନ କରିଥିଲେ। ଓଡ଼ିଶା ହାଇକୋର୍ଟର ଖରା ଛୁଟି ଆଇବା କାଲିଠାନୁ ମୂଲ ହେବାରକେ ଯାଉଛି। ଇତାର ଆଗନୁ ଆଜି ହେଉଛି ହାଇକୋର୍ଟର ଶେଷ କାର୍ଯ୍ୟ ଦିବସ। ମେ 23 ଜୁନ୍ 21 ତାରିଖ ତ ଖରା ଛୁଟି ହେବା। ଇ ସମିଆଥି ମେ 26, 29, ଜୁନ୍ 2, 5, 9, 12 ଆଉ 17 ତାରିଖ ଅବକାଶକାଳୀନ ଖଣ୍ଡପୀଠ ବସ୍ବା ବୋଲି ହାଇକୋର୍ଟ ତରଫୁ ବାହାରିଥିବା ବିଜ୍ଞପ୍ତିନୁ ସୂଚନା ମିଳିଛି। ସବୁ ଜରୁରୀ ମାମଲାମାନଙ୍କ ଶୁଣାଣି କାର୍ଯ୍ୟ ଦିବସର 11-12 ବଜେ ଭିତରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟର ନ ଦାୟର କରାଯିବା ଓ ମାମଲାମାନଙ୍କର ଶୁଣାଣି ଲାଗି ଅବକାଶକାଳୀନ ଖଣ୍ଡପୀଠଙ୍କ ପାଶେ ତାଲିକାଭୁକ୍ତ କରାଯିବା ବୋଲି ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ଖରାଛୁଟି ସମିଆତି ଦିନର 11-3 ବଜେ ତକ ଆଭାସୀ ଜରି କୋର୍ଟ କାମ କରବା। ଉଚ୍ଚଶିକ୍ଷା ବିଭାଗ ଅଧୀନ ଥିବା ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କେ ନିୟମିତ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ମୂଲ ହୋଇସାରିଛି। ସେଡ଼େ 2026-27 ଶିକ୍ଷାବର୍ଷର ଆଗନୁ ନିୟମିତ ଶିକ୍ଷକ ନିଯୁକ୍ତି ହେବାର ବାବଦେ ଆଶଙ୍କା ଥିବାରୁ କେତେଟା ବିଶ୍ୱବିଦ୍ୟାଳୟ ଅତିଥି ପ୍ରଫେସରଙ୍କ କାର୍ଯ୍ୟକାଳ ବଢ଼ାବାର କି ନୂଆ ଅତିଥି ଅଧ୍ୟାପକ ନିଯୁକ୍ତି ଲାଗି ଉଚ୍ଚଶିକ୍ଷା ବିଭାଗକେ ପ୍ରସ୍ତାବ ଦେଇଥିଲେ। ଏଥିଲାଗି ବିଭାଗ ତରଫୁ ଅନୁମତି ଦିଆଯାଇଛି। ଯେନ୍ମାନେ ନିଯୁକ୍ତି ପାଇବେ ସେମାନଙ୍କର କାର୍ଯ୍ୟକାଳ ଆଇବା 6 ମାସ କି ନିୟମିତ ପ୍ରଫେସର ନିଯୁକ୍ତି ହେବାର ତକ ରହିବା ବୋଲି ଜଣାପଡ଼ିଛି। ପରିବେଶ ସୁରକ୍ଷା ବାବଦେ ଲୋକ ସଚେତନ କରିବା ଲାଗି ଆଜି ସାରା ପୃଥିବୀନ ଅନ୍ତର୍ଜାତୀୟ ଜୈବ ବିବିଧତା ସଂରକ୍ଷଣ ଦିବସ ପାଳନ କରାଯାଉଛି। ପୃଥିବୀର ଭୌଗୋଳିକ ସାମାଜିକ ଆର୍ ଜୈବିକ ପରିସ୍ଥିତିର ସନ୍ତୁଳନ ରଖବାର ଆର୍ ଯୋଜନାବଦ୍ଧ ଭାବେ କାମ କରିବା ଲାଗି ଲୋକଙ୍କୁ ସଚେତନ କରାଯିବାଟା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ଏ ବଛର ବିଶ୍ୱ ଜୈବ ବିବିଧତା ସଂରକ୍ଷଣ ଦିବସର ବାର୍ତ୍ତା ହେଉଛି ବିଶ୍ୱସ୍ତରୀୟ ପ୍ରଭାବ ଲାଗି ସ୍ଥାନୀୟ ଭାବେ କାମ କରବାର। ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫୁ ଆଜି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯିବା। ଆଜି ସକାଳ 10:30 ବଜେ ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ହେବାରକେ ଥିବା କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥି ଅଲଗା ବରିଷ୍ଠ ପଦାଧିକାରୀମାନେ ବି ଉପସ୍ଥିତ ରହିବେ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିର 8 ନମ୍ବର ଦିନେ ଗଲାକାଲି ଶେଷ ହୋଇଛି। କଡ଼ା ସୁରକ୍ଷା ଭିତରେ ମଧ୍ୟାହ୍ନ ଧୂପ ଉତ୍ତରୁ ବେଲବୁଡ଼ର 6:30 ବଜେ ଗଣତି କାମ ମୂଲ ହୋଇକରି ରାତିର 10:10 ଶେଷ ହୋଇଥିଲା। ଗଲାକାଲିର 3 ଘଣ୍ଟା 40 ମିନିଟ୍ ସହିତ ମୋଟ 70 ଘଣ୍ଟା ଗଣତି କାମ ଶେଷ ହୋଇଛି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସୂଚନା ଅନୁସାରେ ଚଳନ୍ତି ଭଣ୍ଡାରନ 1978 ମସିହାର 31 ଅଳଙ୍କାର ବଦଲେ 40 ରହିଛି। ବାହାର ରତ୍ନଭଣ୍ଡାରନ 131 ଅଳଙ୍କାର ସହିତ 34 ପଢ଼ିଛି। ରତ୍ନଚିହ୍ନ ଉଜନ 3D ମ୍ୟାପିଂ ଭିଡ଼ିଓ ଫଟୋଗ୍ରାଫି ଆଉ ଇ କ୍ୟାଟଲଗ୍ କରାଯାଉଛି। ଏ ମାସର 23, 26, 28 ଆଉ 29 ତାରିଖ ଆହୁରି 4 ଦିନ ଗଣତି କରାଯିବା। ଜୁନ୍ ମାସର ଗଣତି ଦିନ 36 ନିଯୋଗ ଆଉ ପରିଚାଳନା କମିଟିର ବୈଠକ ଉତ୍ତରୁ ଚୂଡ଼ାନ୍ତ ହେବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦରନ ଷ୍ଟାର ଏୟାର ବିମାନ ସେବା ଫେର ଖାଏ ମୂଲ ହୋଇଛି। 42 ଦିନ ଉତ୍ତରୁ ଭୁବନେଶ୍ୱର ଆଉ ହାଇଦ୍ରାବାଦକେ ବିମାନ ଚଳାଚଳ କରିଛେ। ଏଥିଲାଗି ଗଲା 5 ତାରିଖନୁ ବୁକିଂ ମୂଲ ହୋଇଥିଲା। ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟନ ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ଗଲାକାଲି ପୁଲିସ ଆଉ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଅପରାଧକେ ପ୍ରାରମ୍ଭିକ ସ୍ତରନ ରୁକବାର ଆର୍ ମାମଲାମାନଙ୍କର ତଦନ୍ତ ଉପରେ ଐତକା ଜୋର ଦେବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ଏ ଅବସରରେ କହିଛନ୍ତି ପୁଲିସ ଆଉ ପ୍ରଶାସନର ତାଲମେଲ ଲାଗି ବିଶ୍ୱସନୀୟ ଡାଟାବେସ୍ ବହୁତ ଜରୁରୀ ଆଏ।

ନେବେ ଦିନ 12ଟାରେ। ଏଥିରେ ଶୁଣିବେ ଗାବଲୁ ମାଝିଙ୍କ ପରିବେଷିତ କିଷାନ ଗୀତ, ସୁଗମ ସଙ୍ଗୀତ ଦିନ 12:30, ଚାଷର କଥା ଦିନ 1:10। ବିଚିତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ହିନ୍ଦୀ କଥା ଚିତ୍ରର ଗୀତ ରହିଛି ଦିନ 2:45। ଅପରାହ୍ନ 5ଟାରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀ କାର୍ଯ୍ୟକ୍ରମରେ ସମ୍ଭାବନା ଅପରାହ୍ନ 5:30। ଆଦିବାସୀ ଗୀତ କ୍ରମରେ ପରଜା ଗୀତ ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀ ଲୋବି ପରଜା ଏବଂ ସାଥୀ। ଚାଷବାସ କାର୍ଯ୍ୟକ୍ରମ ରାତି 7:30। ଜିଲ୍ଲା ହାଲଚାଲ କ୍ରମରେ ବରଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଗୀତ ଗାଜଲ ରାତି 8ଟାରେ। ରାତି 8:15 ହିନ୍ଦୀ ଭକ୍ତି ଗୀତ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30। ସ୍ପଟଲାଇଟ୍ ରାତି 9:16। କରେଣ୍ଟ ଆଫେୟାର୍ସ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 10ଟାରେ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ଉସ୍ତାଦ ୟୁନୁସ୍ ହୁସେନ ଖାଁ, ରାଗ ବେହାଗଡ଼ା। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗଗୁଡ଼ିକରେ ଡିଜେଲ ଓ ପେଟ୍ରୋଲର ବ୍ୟବହାର ହ୍ରାସ କରିବା ପାଇଁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅନୁସାରେ ସରକାରୀ ସ୍ତରର ବିଭିନ୍ନ ବୈଠକ, ପ୍ରଶିକ୍ଷଣ, କର୍ମଶାଳା ଆଦି ଆବଶ୍ୟକ ନଥିଲେ ଆଭାସୀ ମାଧ୍ୟମରେ କରାଯିବ। ଆସନ୍ତା ପହିଲାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ନୂତନ ବୈଦ୍ୟୁତିକ ଯାନ କ୍ରୟ କରାଯିବ। ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଯାନ ପାଇଥିବା ବରିଷ୍ଠ ଅଧିକାରୀ ନିଜ ନିଜ ମଧ୍ୟରେ କାର୍ ପୁଲିଂ କରିବେ। ଦୂରସ୍ଥାନକୁ ପରିଦର୍ଶନ ସମୟରେ ବସ୍ କିମ୍ବା ରେଳରେ ଯାତ୍ରା କରିବା, ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ପରିମାଣ ଅତିକମ୍ରେ 10% ହ୍ରାସ ଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀ

0: ଙ୍କୁ ଛଟେଇ କରାଯିବ, ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, କେତେକ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା ନିଯୁକ୍ତି କରାଯାଇଛି। ସେହି କର୍ମଚାରୀମାନେ ନିୟମିତକରଣ ପାଇଁ ଦାବି କରିବା ସହ ଏନେଇ ବିଭିନ୍ନ ମାମଲା କୋର୍ଟରେ ଚାଲିଛି। ଏହାଦ୍ୱାରା ସରକାର ଓ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ଭାର ବୃଦ୍ଧି ପାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟଗ୍ରାମ ସର୍ବାଙ୍ଗୀନ ବିକାଶ ଯୋଜନା ମାଧ୍ୟମରେ ଆଗରପଡ଼ା ଅଞ୍ଚଳର ବିକାଶ ପାଇଁ 15 କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଖୁବ୍ ଶୀଘ୍ର ଏହି ଅଞ୍ଚଳରେ ସ୍କୃତି ସଂଗ୍ରହାଳୟ, ଆଧୁନିକ ଗ୍ରନ୍ଥାଗାରର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଦେୟ ଛାଡ଼ କରାଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀମାନେ ପୂର୍ବରୁ ଫର୍ମ ପୂରଣ କରିଥିଲେ ସେମାନେ ଦାଖଲ କରିଥିବା ଦେୟ ଫେରସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଓଡ଼ିଶା ହାଇକୋର୍ଟରେ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ତେବେ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୋଜନା ଓ ସମୀକ୍ଷା କମିଟିର ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ବର୍ଷର ଯୋଜନା ଉପରେ ଏଥିରେ ଆଲୋଚନା ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ମୋଟ 31 ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ 2-ଦିନିଆ ଆନ୍ତଃଜିଲ୍ଲା ପେନ୍ସନ୍ ଅଦାଲତ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ 19 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ପେନ୍ସନ୍ ମଞ୍ଜୁର ଆଦେଶ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କ୍ଷେତ୍ରରେ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲାରେ 5,440 ଜଣ ଏସ୍ଏସ୍ଜିଙ୍କୁ ବ୍ୟାଙ୍କ ଲିଙ୍କେଜ୍ ଦେବା ଲକ୍ଷ୍ୟ ରହିଥିବା ବେଳେ ଏପର୍ଯ୍ୟନ୍ତ 113% ସଫଳତା ହାସଲ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କୁ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରାମର୍ଶ ଶିବିରରେ ଯଶୋଦା ଯୋଜନାର ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ଅନୁଯାୟୀ ପରବର୍ତ୍ତୀ ସମୟରେ କେନ୍ଦ୍ରଗୁଡ଼ିକ ଖୋଲିବା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 24 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 45.5 ଡିଗ୍ରୀ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ଶିଶୁଙ୍କ ଅନ୍ୟ ମନସ୍କତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସୁଚରିତା ମହାନ୍ତି।
2: ଅନ୍ୟମନସ୍କ ରହିବା ବା ଅତିମାତ୍ରାରେ କ୍ରିୟାଶୀଳ ହେବା ପିଲାମାନଙ୍କର ଏକ ସାଧାରଣ ସମସ୍ୟା। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର୍ ଥିଲେ ଶିଶୁ ପ୍ରାୟତଃ ଅନ୍ୟମନସ୍କ ରହେ, ଅତ୍ୟଧିକ କ୍ରିୟାଶୀଳ ଥାଏ କିମ୍ବା ହଠାତ୍ କିଛି ଗୋଟିଏ କାମ କରିବସେ ଯାହାକି ତା ବୟସର ଅନ୍ୟ ଶିଶୁଙ୍କଠାରେ ଦେଖାଯାଏ ନାହିଁ। ଏହା ଏକ ସ୍ନାୟୁଜନିତ ଆଚାର ବ୍ୟବହାରରେ ତ୍ରୁଟି ବୋଲି କୁହାଯାଇପାରେ। ଅନ୍ୟମନସ୍କ ରହୁଥିବା ଶିଶୁ ଅତି ସହଜରେ ଅନ୍ୟମନସ୍କ ହୋଇଯାଏ।

0: ମନେ ରଖି ନ ପାରି ବହୁତ କଥା ଭୁଲିଯାଏ। ଗୋଟିଏ କାମରୁ ଧ୍ୟାନ ହଟାଇ ଆଉ ଗୋଟିଏ କାମ କରିବାରେ ଲାଗେ। ଗୋଟିଏ କାମ ମନ ଧ୍ୟାନ ଦେଇ କରିବା ତା ପାଇଁ କଷ୍ଟକର ହୋଇଥାଏ। ଯଦିଓ ଗୋଟିଏ ଶିଶୁର ଧ୍ୟାନ ପ୍ରତିବର୍ଷ 5 ମିନିଟ୍ କରି ବଢ଼େ ଏବଂ 3 ବର୍ଷର ଶିଶୁଟିଏ ମାତ୍ର 15 ମିନିଟ୍ ପର୍ଯ୍ୟନ୍ତ ତାର ଧ୍ୟାନ କେନ୍ଦ୍ରିତ କରିପାରିବ, ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡରରେ ପୀଡ଼ିତ ସମବୟସ୍କ ଶିଶୁର ଏକାଗ୍ରତା ତାଠାରୁ କମ୍। ତାକୁ ଦିଆଯାଇଥିବା କାମ ସେ ପୁରା କରିପାରେ ନାହିଁ, ଯେପରିକି ବିଦ୍ୟାଳୟରେ କରାଯାଉଥିବା ବା ଦିଆଯାଉଥିବା ପାଠ ସେ ସାରିପାରେ ନାହିଁ। ନୂଆ କିଛି ଶିଖିବା ତା ପାଇଁ କଷ୍ଟକର ହୋଇଥାଏ। ତା ଉଦ୍ଦେଶ୍ୟରେ କିଛି କହୁଥିଲେ ସେ ଶୁଣୁଥିବା ପରି ଜଣାଯାଏ ନାହିଁ। ସେ ପ୍ରାୟତଃ କିଛି ନା କିଛି ଭାବନାରେ ମଗ୍ନ ଥାଏ। ଅତ୍ୟଧିକ କ୍ରିୟାଶୀଳ ଥିବା ଶିଶୁ ତା ସ୍ଥାନରେ ଅଧିକ ସମୟ ବସିପାରେ ନାହିଁ, ତା ସ୍ଥାନ ଛାଡ଼ି ଏଣେତେଣେ ବୁଲୁଥାଏ ବା କୌଣସି ସ୍ଥାନରେ ଚଢ଼ାଚଢ଼ି କରୁଥାଏ। ତା ନଜରରେ ଆସୁଥିବା ସବୁ ଜିନିଷରେ ହାତ ମାରେ ବା ଖେଳେ, ଅଧିକାଂଶ ସମୟରେ ଗପ କରୁଥାଏ। କୌଣସି ଗୋଟିଏ ସ୍ଥାନରେ ବସି ଖାଇବା, ପଢ଼ିବା ବା ଗପ ଶୁଣିବା ତା ପାଇଁ କଷ୍ଟକର ବ୍ୟାପାର ହୋଇଥାଏ। ହଠାତ୍ କିଛି କାମ କରି ବସୁଥିବା ଶିଶୁ ପ୍ରାୟତଃ ଅଧୈର୍ଯ୍ୟ ଥାନ୍ତି। ଖେଳକୁଦ କଲାବେଳେ ବା ଅନ୍ୟ କୌଣସି ଶୃଙ୍ଖଳାଗତ କାମ ହେଉଥିବା ବେଳେ ତାଙ୍କର ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି ନାହିଁ। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭ୍ ଡିଜର୍ଡରରେ ପୀଡ଼ିତ କେତେକ ଶିଶୁ ଅନ୍ୟମନସ୍କ ଥିଲେ ମଧ୍ୟ ଚୁପଚାପ ବସି ତାର କାମ କରୁଥିଲା ପରି ଲାଗନ୍ତି। ତେଣୁ ସେମାନଙ୍କର ଏ ସମସ୍ୟା ବାପାମା ବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ନଜରରେ ଆସିନଥାଏ। ଏହି ସମସ୍ୟାର କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ। ଏହି ସମସ୍ୟା ଶିଶୁକୁ ପ୍ରାୟତଃ 3 ବର୍ଷରୁ 6 ବର୍ଷ ବୟସ ହୋଇଥିଲା ଭିତରେ ଜଣାପଡ଼ିଥାଏ। ତେବେ କୌଣସି ଶିଶୁକୁ ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ହୋଇଛି ବୋଲି କହିବା ପୂର୍ବରୁ ତାକୁ ଅନ୍ୟ କୌଣସି ରୋଗ ହୋଇଛି କି ନାହିଁ ଯାଞ୍ଚ କରିନେବା ଆବଶ୍ୟକ। ଶିଶୁର କାନରେ ସଂକ୍ରମଣ ହୋଇଥିଲେ ବା ଶୁଣିବାରେ ଅନ୍ୟ କୌଣସି ଅସୁବିଧା ଥିଲେ ସେ ହୁଏତ ତାକୁ ଦିଆଯାଉଥିବା ନିର୍ଦ୍ଦେଶ ଶୁଣୁନଥାଇପାରେ। ଦେଖିବାରେ କୌଣସି ଅସୁବିଧା ଥିଲେ ସେ ହୁଏତ ଲିଖିତ ନିର୍ଦ୍ଦେଶ ପଢ଼ିପାରୁନଥିବ। ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିଲେ ହୁଏତ ତାର ଚିନ୍ତାଶକ୍ତି ବା ଆଚାର ବ୍ୟବହାରରେ ପରିବର୍ତ୍ତନ ହେଉଥିବ। ବିଦ୍ୟାଳୟ ବା ଘରର ପରିବେଶ ତାକୁ ମାନସିକ ସ୍ତରରେ ସୁହାଉ ନଥାଇପାରେ। ଏସବୁ ବିଷୟରେ ତାର ପରିବାରର ସଦସ୍ୟ, ଶିଶୁର ଦେଖାଶୁଣା କରୁଥିବା ବ୍ୟକ୍ତି ବା ତାର ଶିକ୍ଷକମାନଙ୍କଠାରୁ ଜାଣିହେବ। ଶିଶୁଟିଏ କେତେଦିନ ଧରି ଏବଂ କେତେ ମାତ୍ରାରେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛି, ଏହି ସମସ୍ୟା ତାର ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିଛି କି ନାହିଁ ତାହା ଜାଣିବା ଆବଶ୍ୟକ। ଏହି ସମସ୍ୟାର ନିରାକରଣ ପାଇଁ କୌଣସି ଔଷଧୀୟ ଚିକିତ୍ସା ନାହିଁ, ଯଦିଓ ଏହାର ଲକ୍ଷଣ ଔଷଧ ଦ୍ୱାରା କିଛି ମାତ୍ରାରେ କମାଇ ଦିଆଯାଇପାରିବ। ଏହାଦ୍ୱାରା ଅତ୍ୟଧିକ କ୍ରିୟାଶୀଳ ଶିଶୁକୁ କିଛି ମାତ୍ରାରେ ଧୀରସ୍ଥିର ହୋଇ ବସିବା ପାଇଁ ଏବଂ କୌଣସି କାମରେ ମନ ଦେବା ପାଇଁ ପ୍ରସ୍ତୁତ କରାଯାଇପାରିବ। ଶିଶୁର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ତାକୁ ବ୍ୟବସ୍ଥିତ ଭାବରେ କାମ କରିବା ପାଇଁ ଶିକ୍ଷା ଦିଆଯାଇପାରିବ। ତାକୁ ତା ନିଜର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇପାରିବ। ନିଜର କ୍ରୋଧ ସମ୍ବରଣ କରିବା, କିଛି କାମ କରିବା ପୂର୍ବରୁ ଭାବିଚିନ୍ତି କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇପାରିବ। ଶିଶୁଟିର ସବୁ ଜିନିଷପତ୍ର ସଠିକ୍ ସ୍ଥାନରେ ରଖିବା ଉଚିତ। ତାର ପ୍ରତିଦିନ କାର୍ଯ୍ୟକଳାପ, ଯେପରିକି ସେ କେତେବେଳେ ଶୋଇବ, ଉଠିବ, ଖେଳିବାକୁ ଯିବ ବା ଘରେ ତାର ପାଠ କରିବ, ତାର ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ରଖାଯିବା ଉଚିତ। ତା ପାଇଁ ସବୁ ନିର୍ଦ୍ଦେଶ ସହଜ ଓ ସୁବିଧାରେ ବୁଝି ହେଲା ପରି ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଶିଶୁଙ୍କ ଅନ୍ୟମନସ୍କତା ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସୁଚରିତା ମହାନ୍ତି। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମଜା ବୁରହାନ ନିହତ। ଆଜିକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚ

ଭେଟିବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ଟାମ୍ଟା ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ଅଧିକାରୀ ଓ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ପାରସ୍ପରିକ ସ୍ୱାର୍ଥଜଡ଼ିତ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଆଲୋଚନାରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସଂସ୍କୃତି, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ନବସୃଜନ ଓ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ ବିଶ୍ୱସ୍ତରୀୟ ତଥା ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଶ୍ରୀ ମୋଦି ଆଜି ଅପରାହ୍ନରେ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ସନ୍ଧ୍ୟାରେ ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାଇପ୍ରସ୍ ରାଷ୍ଟ୍ରପତି ସାକ୍ଷାତ କରିବେ। ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଓ ସାଇପ୍ରସ୍ କୂଟନୈତିକ ସମ୍ପର୍କର 65 ବର୍ଷ ପୂରଣ କରିବେ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି, ଭାରତର ଆବଶ୍ୟକତା ଅନୁଯାୟୀ ଆମେରିକା ଇନ୍ଧନ ବିକ୍ରୟ ଲାଗି ପ୍ରସ୍ତୁତ ରହିଛି। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭାରତରେ ଶକ୍ତି ସଙ୍କଟ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ ଏହା କହିଛନ୍ତି। ସେ ସ୍ୱିଡେନ୍ ଏବଂ ଭାରତ ଗସ୍ତରେ ଆସୁଛନ୍ତି। ଅନ୍ୟପକ୍ଷରେ ଭାରତକୁ ଏକ ବୃହତ୍ ସହଭାଗୀ ବୋଲି ବର୍ଣ୍ଣନା କରି ଶ୍ରୀ ରୁବିଓ କହିଛନ୍ତି, ଏହି ଗସ୍ତକାଳରେ କ୍ୱାଡ୍ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିବ। ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ 26 ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। 26 ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ସମ୍ମିଳନୀରେ ସେ ଭାଗ ନେବେ। ନୂଆଦିଲ୍ଲୀରେ ଆସନ୍ତା ମାସ 1 ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ IBCA ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଏବଂ ଆଫ୍ରିକୀୟ ୟୁନିୟନ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ତାରିଖ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। 2019 ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହମ୍ଜା ବୁରହାନ ଗତକାଲି ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ନିହତ ହୋଇଛି। ଅଲ୍ ବଦର ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡର ବୁରହାନ ଓରଫ ଅର୍ଜୁମନ୍ଦ ଗୁଲଜାର ଡାର ଓରଫ ଡାକ୍ତରଙ୍କୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଭାରତ 2022 ଏପ୍ରିଲରେ ଆତଙ୍କବାଦୀ ଘୋଷଣା କରିଥିଲା। ପୁଲୱାମା ଆକ୍ରମଣ ପରେ ସେ ପାକ୍ ଅଧିକୃତ କାଶ୍ମୀରରେ ଗୁପ୍ତ ଭାବରେ ଶିକ୍ଷକତା କରୁଥିଲା। ପୁଲିସ୍ ସୂଚନା ଅନୁଯାୟୀ ମୁଜାଫରାବାଦର ଗୋଜରାସ୍ଥିତ ଏକ ଘରୋଇ କଲେଜର ଅଧ୍ୟକ୍ଷ ବୁରହାନ ଗତକାଲି ସକାଳେ କଲେଜରୁ ବାହାରକୁ ଆସିବା ସମୟରେ ତାଙ୍କ ଉପରକୁ ଆକ୍ରମଣକାରୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ। ବୁରହାନର ମୁଣ୍ଡରେ 3 ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଓ ଭେଣ୍ଟିଲେଟରରେ ରଖାଯାଇଥିଲା। ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ପୁଲିସ୍ ଗିରଫ କରିଥିବା ଏବଂ ଆକ୍ରମଣରେ ବ୍ୟବହୃତ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି। ସେହି ବ୍ୟକ୍ତି ଜଣକ ମୋଟରସାଇକେଲରେ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। 1999 ଜନ୍ମଗ୍ରହଣ କରିଥିବା ଡାର ଜମ୍ମୁ ଏବଂ କାଶ୍ମୀରର ପୁଲୱାମାର ରତ୍ନିପୁରାର ବାସିନ୍ଦା ଥିଲା। ସେ ବୈଧ କାଗଜପତ୍ରରେ ପାକିସ୍ତାନ ଯାଇଥିଲା ଏବଂ ସେଠାରେ ବଲ୍ ଅଦର ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗର ଆର୍ଯ୍ୟକର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାର ପୁନଃ ତଦନ୍ତ ଲାଗି ସିବିଆଇର ଏକ 3 ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୀଡ଼ିତାଙ୍କୁ ହସ୍ପିଟାଲ ପରିସରରେ ହତ୍ୟାଠାରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣାର ସବିଶେଷ ତଦନ୍ତ କରାଯିବ। ଏଥିପାଇଁ ହାଇକୋର୍ଟ ସିବିଆଇକୁ ଆବଶ୍ୟକ ଅନୁମତି ପ୍ରଦାନ କରିବା ସହ ଆସନ୍ତା 25 ମଧ୍ୟରେ ପୂର୍ବ ଘଟଣାର ରିପୋର୍ଟ ଦେବାକୁ କହିଛନ୍ତି। 25 ଦିନ ମାମଲାର ପୁନଃ ଶୁଣାଣି କରାଯିବ। ଭାରତୀୟ ରେଳବାଇର କ୍ୟାଟରିଂ ଓ ଟୁରିଜିମ୍ କର୍ପୋରେସନ IRCTC 2026-27 ପର୍ଯ୍ୟଟନ ଋତୁ ପାଇଁ ଗୋଲ୍ଡେନ୍ ଚାରିଅଟ୍ ଲକ୍ଜରୀ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି। ଏଥିରେ ଦକ୍ଷିଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ଦୃଶ୍ୟ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଆଗାମୀ ପର୍ଯ୍ୟଟନ ଋତୁ ପାଇଁ 3 ସ୍ୱତନ୍ତ୍ର ଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେଗୁଡ଼ିକ ହେଉଛି ପ୍ରାଇଡ୍ ଅଫ୍ କର୍ଣ୍ଣାଟକ, ଜୁଏଲ୍ସ ଅଫ୍ ସାଉଥ୍ ଓ ଗ୍ଲିମ୍ସେସ୍ ଅଫ୍ କର୍ଣ୍ଣାଟକ। ଜମ୍ମୁ କାଶ୍ମୀର

ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀମାତା ବୈଷ୍ଣବ ଦେବୀ ମନ୍ଦିରରେ ନିର୍ମିତ ବୈଷ୍ଣବୀ ଭବନକୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଫଳରେ ପବିତ୍ର ଗୁମ୍ଫା ମନ୍ଦିରରେ ତୀର୍ଥଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ମିଳିପାରିବ। ବୈଷ୍ଣବୀ ଭବନରେ ଅଧିକ ସଂଖ୍ୟାର ତୀର୍ଥଯାତ୍ରୀମାନଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ କରାଯାଇଛି। ପ୍ରାୟ 45,784 ସ୍କୋୟାର ଫୁଟ୍ର ଅଧିକ ଅଞ୍ଚଳରେ ନିର୍ମିତ ନୂଆ ବୈଷ୍ଣବୀ ଭବନରେ 78 କୋଠରୀ ରହିଛି। ମଣିପୁର ପୋଲିସ ମୁଖ୍ୟ ରାଜୀବ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟ୍ ନିଯୁକ୍ତି କମିଟି ଶ୍ରୀ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛି। ସୁରକ୍ଷା ସଚିବ ହେଉଛନ୍ତି ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜିର ପ୍ରଶାସନିକ ମୁଖ୍ୟ, ଯିଏ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରୀ ବାସଭବନରେ ତାଙ୍କ ସହ ରହୁଥିବା ତାଙ୍କ ପରିବାରର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥାନ୍ତି। 1993 ବ୍ୟାଚ୍ ତ୍ରିପୁରା କ୍ୟାଡରର ଆଇପିଏସ୍ ଅଧିକାରୀ ଶ୍ରୀ ସିଂ 23 ଜୁନ୍ 2021 ମଣିପୁରର ପୁଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଦେଶରେ ରେଳ ଭିତ୍ତିଭୂମି ଏବଂ

ଆମର ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଉପରେ ଯେତିକି ଗୁରୁତ୍ୱ ଦେବା କଥା ଆମେ ଦେଇନଥାଉ। ବର୍ତ୍ତମାନ ତ ଆମେ ହ୍ୟାଣ୍ଡୱାଶର ଯୁଗରେ ପହଞ୍ଚିଯାଇଛୁ, ସେଥିପାଇଁ ଅନେକ ପରମ୍ପରା ଆମକୁ କୁସଂସ୍କାର ଭଳି ଲାଗୁଛି। ଯଦି ଘରକୁ କେହି ଅତିଥି ଆସୁଛନ୍ତି, ତାଙ୍କୁ ଗୋଡ଼ୁଏ ପାଣି ଦେବା, ମଶାଣିରୁ ଆସି ଗାଧୋଇ ପାଧୋଇ ଘରକୁ ଫେରିବା, ଗୋବରରେ ଲିପାପୋଛା କରିବା ଆମକୁ ପୁରୁଣାକାଳିଆ କୁସଂସ୍କାର ଭଳିଆ ଲାଗେ। କିନ୍ତୁ ବର୍ତ୍ତମାନ ଜଣାପଡ଼ିଛି ଏହା ବିଜ୍ଞାନସମ୍ମତ। ଅନୁଧ୍ୟାନରୁ ଜଣାପଡ଼ିଛି ଗୋବର କୀଟାଣୁନାଶକ ଏବଂ ଏହାର ଗନ୍ଧରେ କୀଟପତଙ୍ଗ ସବୁ ଦୂରେଇ ରହନ୍ତି। ଯେହେତୁ ଅତିଥି ବାହାରୁ ଆସୁଛନ୍ତି, ହାତ ପାଦ ଧୋଇଲେ ଏବଂ ମଶାଣିରୁ ଆସୁଥିବାରୁ ଗାଧୋଇଲେ ବାହାରର ଜୀବାଣୁ ମଇଳା ଆଦି ଘର ଭିତରକୁ ଆସିପାରିବ ନାହିଁ। ଏଥିପାଇଁ ଏସବୁ ପରମ୍ପରା ଆଗରୁ ରହିଆସିଛି, ବର୍ତ୍ତମାନ ଏହାକୁ କେବଳ ଦୋହରାଯାଉଛି। ଆମର ରକ୍ଷଣଶୀଳ ଏବଂ ପାରମ୍ପରିକ ପରିବାରରେ ଆମେ ଆଉ ଏକ କଥା ଲକ୍ଷ୍ୟ କରିପାରିବା, ମହିଳାମାନଙ୍କ ବାଇଛ କରିବା। ବର୍ତ୍ତମାନର ପିଢ଼ି ଏହାକୁ ପୁରୁଣାକାଳିଆ କହିପାରନ୍ତି, କିନ୍ତୁ ଏହା ମଧ୍ୟ ବିଜ୍ଞାନସମ୍ମତ। ପାଇଖାନାରୁ ଆସିବା ପରେ କପଡ଼ା ବଦଳାଇବା, ଶୌଚ ପରେ ଧୁଆଧୋଇ ନହେବା ପର୍ଯ୍ୟନ୍ତ ଛୁଆଁଚି ହେବା ଆଦି ଆମର ପୂର୍ବପୁରୁଷମାନେ ସ୍ୱଚ୍ଛତା ଉପରେ କେତେ ଗୁରୁତ୍ୱ ଦେଉଥିଲେ ତାହାର ଜ୍ୱଳନ୍ତ ନିଦର୍ଶନ। ଆଜି ଆମେ କିଛି ନୂଆ କଥା କହୁନାହୁଁ। ଆଗରୁ ହାତ ଧୋଇବା ପାଇଁ ଭଲ ମାଟିର ବ୍ୟବହାର କରାଯାଉଥିଲା। ଏବେ ମଧ୍ୟ ଗ୍ରାମାଞ୍ଚଳରେ ଚିଟିକା ମାଟି ବା ଉତ୍ତର ଭାରତରେ ମୁଲତାନୀ ମାଟିର ବ୍ୟବହାର କରାଯାଉଛି। କେବଳ ସାମଗ୍ରୀ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଆମେ ଶ୍ୟାମ୍ପୁ, ସାବୁନ ଏବଂ ହ୍ୟାଣ୍ଡୱାଶର ବ୍ୟବହାର କରୁଛୁ। ପରମ୍ପରା ଯାହା ଥିଲା ତାହା ରହିଛି, କେବଳ ସୁବିଧା ସୁଯୋଗ ବୃଦ୍ଧି ପାଇଛି। ଶୌଚ ହେବା ପରେ ମାଟି ଖୋଜିବାକୁ ପଡ଼ୁନାହିଁ, ପାଖରେ ସାବୁନ ଅଛି, ହ୍ୟାଣ୍ଡୱାଶ ଅଛି। ଆମର ଏକ ସ୍ୱଚ୍ଛ ଜୀବନ ଅତିବାହିତ କରିବାରେ ଆଉ ପ୍ରତିବନ୍ଧକ ନାହିଁ। ବର୍ତ୍ତମାନ ତ ଡାକ୍ତରମାନେ କହୁଛନ୍ତି ଖାଇବା ଆଗରୁ ସାବୁନରେ ହାତ ଧୋଇଲେ ଅର୍ଦ୍ଧେକ ରୋଗରୁ ଆମେ ନିଜକୁ ରକ୍ଷା କରିପାରିବା। ହାତ ଧୋଇବାରେ ଅସୁବିଧା କ'ଣ? କେବଳ ଆମକୁ ସଚେତନ ହେବାର ଅଛି। ସାବୁନ ତ ଆଜିକାଲି ସବୁ ସ୍ଥାନରେ ମିଳିପାରୁଛି। ତେବେ ଆସନ୍ତୁ ପରମ୍ପରାକୁ ସମ୍ମାନ କରିବା, ସଚେତନ ହେବା ଏବଂ ଏକ ସ୍ୱଚ୍ଛ ଜୀବନ ଜିଇଁବା।

ଶ୍ରୋତିବନ୍ଧୁ ଶୁଣୁଥିଲେ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ, ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ।

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ। କଣ୍ଠଶିଳ୍ପୀ ଥିଲେ ରବୀନ୍ଦ୍ର ସାଠେ। ଆକାଶବାଣୀ ଭବାନୀପାଟଣା। ଶୁଣନ୍ତୁ ଚାଷର କଥା।
1: ଯେନ୍ଟାକି ଖରା ତପର ଜାଗାନେ ଭଲ ହେସି। ଆମର୍ ଦେଶନେ ଯେତ୍କି ପରିବା ଚାଷ ହଉଛେ ସେ ଭିତରୁ ଇଟା 6 ନମ୍ବର୍ନେ ଅଛେ। ବେଶୀ ଥଣ୍ଡା ହେଲେ ଭେଣ୍ଡି ଗଛ ଏତେ ଭଲସେ ନେଇ ବଢ଼ିପାରେ। ପାକ୍କେ ଦେଖିକରି ଭେଣିକି ଆମେ ବର୍ଷେକ ଭିତରେ ନେ 2-3 ଥର ବାଗି ଚାଷ୍ କରିପାର୍ମା। ବିନ୍ ଆରୁ ମୂଲା ସନେ ଭିରେ କରି ଯଦି ଆମେ ଚାଷ୍କେ କରିପାର୍ମୁ ବେଲେ ଅଧିକ ଅମଲ ମିଳିଥିସି। ଗୋଟେ ଜମିନେ ଭେଣି ଚାଷ ସନେ ବାକି ଚାଷ୍କେ ଅଦଲା ବଦଲା କରିକରି କଲେ ଭେଣି ଲାଗି ଭଲ। ଯେନ୍ତାକି ଭେଣି ଝୁନ୍ଗା ମକା କିନେ ହେଲେ ମକା ଭେଣି ମୂଲା ଭେଣି ଭେଣି ଆର୍ ମୂଲା ଏମିତି କରି କର୍ଲା ଉତାରୁ ଯଦି ସେ ଜମିନେ ଆମେ ପାତଲଘଣ୍ଟା ଆରୁ ବାଇଗନ୍ ଚାଷ୍ କର୍ମା ଇ ଗଛ୍ମାନ୍କେ ଝାଁଲା ରୋଗ ଖୁବ୍ କମ୍ ଦେଖ୍ବାକେ ମିଲ୍ସି। ଭେଣି ଗଛର୍ ଲାଗି ବାଲିଆ ଦୁର୍ସା ଆରୁ କଛରିଆ ମାଟ୍ ଲାଗେନା। ଇତାର୍ ବିହନ ଲଗାବା ଆଗ୍ନୁ ଜମିନେ ଜୈବିକ ଖତ୍ ଜହ ଦେବାର୍ କଥା। ଭେଣି ଲାଗି କେତେଟା ଭଲ୍ କିସମ୍ ମନେ ହେଲେ ଅର୍କ ଅନାମିକା ପୁଷା ସୱାନୀ ପର୍ବଣୀ କ୍ରାନ୍ତି ଜନାର୍ଦ୍ଦନ ପୁଷା ମଖମଲି ବର୍ଷା ଉପହାର ଉତ୍କଳ ଗୌରବ ପୁଷା A4 ଆଦି। ଏବେ ଆମେ ଜାନ୍ମା କେନ୍ତା କରି ଆମେ ଭଲ୍ ବିହନ ପାଇପାର୍ମା। ଫୁଲ୍ ଫୁଟିକରି ମାସେ କୁତାରୁ ଯେତେବେଳେ ଫଳଟା ପୁରା ଜୁରି କରି ଶୁଖିଯିବା ଆରୁ ଫାଟବାର୍ ଆରମ୍ଭ କର୍ବା ସେତ୍କି ବେଲେ ଭେଣି କେତେ

0: ବୁଝିଲ କୃଷ୍ଣ ସଖା ସୁଦାମାପତି?
1: ହଜୁର,
0: ଯୋଉଠି ପୋଲିସ ଫେଲ ମାରେ ସେଇଠି ଦୋଷୀ ଆପଣା ଛାଇ ଆସି ଧରା ପଡେ।
1: ବୁଝିପାରିଲିନି ହଜୁର।
0: ମୁଁ ପଚାରୁଛି, ତମ ଚାକରଟା ହଠାତ୍ କୁଅ କୁଅ ବୋଲି ଚିଲେଇଲା କାହିଁକି?
1: ହଜୁର, କୁଅ ଭିତରେ ବିରାଟଟା ପଡିଗଲା ଯେତେବେଳେ।
0: ନୋ ନୋ, ରଙ୍ଗ ଷ୍ଟେଟମେଣ୍ଟ। କୂଅରେ ବିରାଡ଼ି ପଡ଼ିନି, ପଡ଼ିଛି ଧନ ସମ୍ପତ୍ତି, ଟଙ୍କା ସୁନା ରୂପା। ମୁଁ କନେଷ୍ଟେବଲରୁ ଡାଇରେକ୍ଟ ଥାନା ବାବୁଟି।
1: ହଜୁର,
0: ତମେ ମୋତେ ଠକି ଦେବାକୁ ବସିଥିଲ, ବଟ୍ ବାଜିରେ ଧରା ପଡ଼ିଗଲ। ମୁଁ ଅବି କୂଅକୁ ଇନକ୍ୱାରି କରିବି। ହାବିଲଦାର
2: ସାର୍,
0: କୂଅଟାକୁ ଆଗ ଦେଖ।
2: ମାଫ କରିବେ ସାର୍, ଦେଖିଦେଲେ ମୋ ଉପରେ ସିଓର ସିଓର ହ୍ୟାଣ୍ଡପମ୍ପ ପଡ଼ିବ ସାର୍।
0: ହ୍ୱାଟ ନନ୍ସେନ୍ସ, ତମେ ଦେଖିବାକୁ ବାଧ୍ୟ, ମୋର ଅର୍ଡ଼ର।
2: ଆପଣ ଅର୍ଡ଼ର ଦେଲେ ନା ସାର୍, ମୁଁ ନିଆଁ କୁଣ୍ଡେଇ ହେଇପାରେ, ପାଣିରେ ବି ବୁଡ଼ିପାରେ, ରେଲ ଲାଇନ୍ରେ ବେକଟା ବି ଥୋଇଦେଇପାରେ, ଝଡ଼ ତୋଫାନରେ ଉଡ଼ି ଯାଇପାରେ ମଧ୍ୟ। ବଟ ସାର୍, ବିରାଡ଼ି ପଡ଼ିଥିବା କୂଅଟାକୁ କଦାଚିତ ଦେଖିନପାରେ।
0: ତମେ ଦେଖିବାକୁ ବାଧ୍ୟ। ଏଇଟା କେଡ଼େ ବଡ଼ କେସ୍ ଜାଣିଛ ଟି? ଏଇ କଳାଧନକୁ ପକଡ଼ି ଦେଲେ ରିୱାର୍ଡ଼।

0: ଇନ୍ସପେକ୍ଟର ତମେ ଥାନା ବାବୁ କ'ଣ ଖେଳ ନା ତାମସା କଥା ହେଇଛି? ମାଇ ଅର୍ଡର, ଯା କୁହକୁ ଇନକ୍ୱାରି କର।
1: ଆପଣ ହୁକୁମ ଦେଲେ ନା ଦେହରୁ ଖାକି ପୋଷାକଟା ଉତାରି ଦେବି ସିନା ସାର, ହେଲେ ବିରାଡ଼ି ପଡ଼ା କୂଅଟାକୁ କଦାଚିତ ଇନକ୍ୱାରି କରିପାରିବିନି।
0: ଆଚ୍ଛା, ୟେସ୍ ଠିକ୍ ଅଛି, ବଟ୍ ମନେ ରଖ ହାବିଲଦାର ଗଣେଶ ବାହନ, ମୁଁ ତମ ଭଳି କାୱାର ନୁହେଁ, ମୁଁ ବାଘ ସିଂହ ଭଳି ଖୁବ୍ ଫରୱାର୍ଡ। ତେଣୁ ବର୍ତ୍ତମାନ ମୁଁ ନିଜେ କୂଅଟାକୁ ଇନକ୍ୱାରି କରିବି। ଏ କୂଅ ଭିତରେ ବିରାଡ଼ି ପଡ଼ିଥିଲା ବୋଲି କିଏ ଖବର ଦେଇଥିଲା?
2: ମୁଁ ସାର ଖବର ଦେଇଥିଲି।
0: ଦେଖା, ଶୋ ମି ଦାଟ କ୍ୟାଟ।
2: ଏଇ ଦେଖନ୍ତୁ ସାର କୂଅକୁ।
0: ୟୁ ଶୋନ୍ ମି ଦି କ୍ୟାଟ, ବଟ୍ ନୋ କ୍ୟାଟ ଇନ୍ ଦା ୱେଲ୍, ଦେନ୍ ଭେରି ଇଜ୍ ଦା କ୍ୟାଟ।
2: କ୍ୟାଟ କ୍ୟାଟ ସାର, ସାର କ୍ୟାଟ ଅଣ୍ଡର ଦି ୱାଟର ସାର।
0: ଭେରି ଭେରି ଭେରି କରେକ୍ଟ, ସବୁ ସତ ସତ କହିଯାଉଛି। ହାବିଲଦାର
1: ସାର,
0: ଇଣ୍ଡିକେଟରଟା ଦେଲ,
1: ନିଅନ୍ତୁ, ଏଇ ନିଅନ୍ତୁ ସାର, ଦେଖନ୍ତୁ।
0: ଗୁଡ୍, କୃଷ୍ଣ ସଖା ସୁଦାମାପତି, ତମେ କୂଅ ଭିତରେ ଧନ ସମ୍ପତ୍ତି ଲୁଚେଇଛ କି ନାହିଁ, ବର୍ତ୍ତମାନ ଏଇ ଯନ୍ତ୍ରଟା ଫଟାଫଟ କହିଦେବ। ଆଚ୍ଛା, ୟେସ୍, ମୋ ଭଳି ଗୋଟାଏ ଦକ୍ଷ ଥାନା ବାବୁ ଆଖିରେ ପୁଣି ଧୂଳି। ୟେସ୍, ହାବିଲଦାର ଗଣେଶ ବାହନ
1: ସାର,
0: ଜଣେ କନେଷ୍ଟେବଲକୁ କୁହ ହାତରେ ହାତଗଡ଼ା ଧରି ଠିକ୍ କୃଷ୍ଣ ସଖା ସୁଦାମାପତି ପାଖରେ ରେଡ଼ି ହେଇ ରହିଥିବ।
1: ଆଜ୍ଞା।
0: ଇଣ୍ଡିକେଟରଟା ଇସେରା ଦେଲା କ୍ଷଣି ହ୍ୟାଣ୍ଡକପ୍।
1: ବାଃ, ଆମ ସାରଙ୍କର କି ଆଇଡ଼ିଆ, ଏମିତି ଆଇଡ଼ିଆ ଖଟେଇ ଖଟେଇ କେସ୍ ଧରିଲେ ନା ଆଜି ନହେଲେ ବି କାଲି କାଲି ସିଓର ଏସ୍ପି ହେବେ ସାର।
0: ତମେ ଗୋଟେ ମହାମୂର୍ଖଙ୍କ ଭଳି କ'ଣ କଥା କହୁଛ? କାମ ସଙ୍ଗେ ପ୍ରମୋସନର କ'ଣ ସମ୍ପର୍କ? ବୁଝିଲ ଗଣେଶ ବାହନ?
1: ଆଜ୍ଞା।
0: ମୋ ଶ୍ୱଶୁର ମନ୍ତ୍ରୀ ହେଲେ ମୁଁ ଡାଇରେକ୍ଟ କନେଷ୍ଟେବଲରୁ ଏସ୍ଆଇ ହେଲି, କାଲିକି ମୋ ଶାଶୁ ମନ୍ତ୍ରୀଆଣୀ ହେଲେ ମୁଁ ହେବି ଇନ୍ସପେକ୍ଟର, ପରଦିନ ମୋ ଶଳାଟା ମନ୍ତ୍ରୀ ହେଲେ ମୁଁ ହେବି ଡିଏସ୍ପି, ତାର ଦିନ ମୋ ଶଳା ଭାଉଜ ମନ୍ତ୍ରୀଆଣୀ ହେଲେ
1: ଆପଣ ସାର ଏସ୍ପି ହେବେ। ଆଉ
0: କ'ଣ ଖେଳ ନା ତାମସା ହେଇଛି?
1: ଆପଣ ତ ସାର ଖାଣ୍ଟି ଖାନଦାନିଆ ମନ୍ତ୍ରୀ ଫ୍ୟାମିଲିର ଲୋକ।
0: ନୋ ହସ, ରେଡି ହ୍ୟାଣ୍ଡକପ୍, ଷ୍ଟାର୍ଟ ଇଣ୍ଡିକେଟର, ୟୁରେକା ୟୁରେକା। ଇଣ୍ଡିକେଟର କହୁଛି କୂଅ ଭିତରେ ଧାତୁ ଜିନିଷ ଅର୍ଥାତ୍ ଟଙ୍କା ସୁନା ରୂପା ଅଛି। ୟେସ୍ କନଷ୍ଟେବଲ।
3: ୟେସ୍ ସାର।
0: ଲଗାଓ ହାତକଡ଼ି କୃଷ୍ଣ ସଖା ସୁଦାମାପତି କୋ।
4: ନା, ଆପଣ ମୋତେ ହାତକଡ଼ା ଲଗେଇ ପାରିବେନି।
0: କାହିଁକି?
4: ମୁଁ ଜୋର ଦେଇ କହୁଛି କୂଅ ଭିତରେ ଟଙ୍କା ସୁନା ରୂପା କିଛି ନାହିଁ।
0: ନାହିଁ କ'ଣ? ଅଛି, ଅଲବତ୍ ଅଛି, ମୋ ବୈଜ୍ଞାନିକ ଧାତୁ ସନ୍ଧାନକାରୀ ଯନ୍ତ୍ର କହୁଛି ଅଛି। ୟେସ୍ କନଷ୍ଟେବଲ।
3: ୟେସ୍ ସାର।
0: ଲଗାଓ ହାତକଡ଼ା।
4: ଦେଖନ୍ତୁ ଦେଖନ୍ତୁ ହଜୁର, ମୋ କୋର ଧନ ସମ୍ପତ୍ତି ନ ବାହାରିଲେ ମୁଁ ଆପଣଙ୍କ ଦେହରୁ ଖାକି ପୋଷାଟା ବାହାର କରିଦେବି, ବୁଝିଲେ ନା? ଆପଣଙ୍କ ନାଁରେ 10 ଲକ୍ଷ ଟଙ୍କାର ମାନହାନି ମକଦ୍ଦମା କରି।
0: କ'ଣ ହେଲା? ତମେ ପୁଣି ମୋ ନାଁରେ?
4: ହଁ,
1: ଲୋକଟା ବିଲକୁଲ ଠିକ୍ କହୁଛି ସାର, ମାଲ ବରାମଦ ନ କରି ହାତକଡ଼ା ଲଗେଇଲେ ଓଲଟି ଆପଣ ଫସିଯିବେ ସାର, ତେଣୁ ଆଗ କୂଅ ଭିତରେ କାହାକୁ ବୁଡ଼େଇ ମାଲ ଗୁଡ଼ା ବରାମଦ କରନ୍ତୁ, ତାପରେ ତାକୁ ଯାଇ ଆରେଷ୍ଟ କଲେ ଶୋଭା ପାଇବ ସାର। କାହିଁକି କାହିଁକି ନା ଆମ ସାମ୍ନାରେ 3 ଥର ବିରାଡ଼ି ରଡ଼ି କରିଛି ସାର।
0: ୟେସ୍, ଭେରି କରେକ୍ଟ। କନେଷ୍ଟେବଲ ମାନେ, ତମ ଭିତରେ କୂଅ ବୁଡ଼ାଳି ବୀର କିଏ ଅଛି?
3: ମୁଁ ସାର ଅଛି।
0: ତେବେ ଆଉ ଡେରି କାହିଁକି? କ୍ୱିକ୍ରେ କୂଅ ଭିତରକୁ ଡେଇଁ ପଡ଼।
3: ଏଇ ସାର, ଡେଇଁଲି।
0: ଦେଖିଲ ତ ତମେ ହାବିଲଦାର ଗଣେଶ ବାହନ
1: ସାର,
0: ୟାକୁ ହିଁ କୁହନ୍ତି ବୀରବର ଓଡ଼ିଶା ପୋଲିସ। ମୋ ପାଟିରୁ ଅର୍ଡ଼ରଟା ବାହାରିଛି କି ନାହିଁ, ମାଇଲା ଗୋଟାଏ ଲଙ୍ଗ ଜମ୍ପ ହଉ, ତାକୁ 100 ରୁପିସ୍ ରିୱାର୍ଡ ଗ୍ରାଣ୍ଟେଡ୍। ଓହୋ, ତମେ ମୋତେ କ'ଣ ଦେଖୁଛ? କୂଅ ଭିତରଟାକୁ ଦେଖ।
1: ମାଫ କରନ୍ତୁ ସାର, କୂଅଟାକୁ ମୁଁ ଦେଖିପାରିବିନି, ବିଲେଇଟା।
0: ତେବେ ଠିକ୍ ଅଛି, ତମେ ସୁଦାମାପତିକି ଦେଖ, ମୁଁ କୂଅଟାକୁ ଦେଖୁଛି। କନେଷ୍ଟେବଲ।
3: ୟେସ୍ ସାର।
0: ତମେ ଠିକ୍ ଭାବରେ ଦେଖିଛ ତ?
3: ୟେସ୍ ସାର, ମୁଁ 45 ଥର ବୁଡ଼ିଛି, 55 ଥର ଅଣ୍ଡାଳିଛି, ହେଲେ ଏଇ କଣା ରସ ଢାଳ ଆଉ ଭଙ୍ଗା ବାଲ୍ଟିଟା ଛଡ଼ା ତା ଭିତରେ ଆଉ କିଛି ନାହିଁ ସାର।
1: କେଉଁଠୁ ଆସିବ ସାର କହିଲେ? ମୁଁ ତ ଆପଣଙ୍କୁ ଆଗରୁ କହିଛି ସେଇ ଗୋସେଇ ଡାକୁଟା ସବୁ ରୁଣ୍ଡେଇ ପୁଣ୍ଡେଇ ନେଇ ପଳେଇଗଲା ବୋଲି, ହେଲେ ଆପଣ ତ ଖାଲି ଶୁଖିଲା ମାଟିରେ ବାଳିଆ ଖୋଜି ଲାଗିଛନ୍ତି ଆଉ।
0: ଓ ଗୋସେଇ ଡାକୁକୁ ହମ୍ କଦାଚିତ ଛୋଡ଼େଙ୍ଗେ ନାହିଁ। କୃଷ୍ଣ ସଖା ସୁଦାମାପତି
2: ହଜୁର ହଜୁର,
0: ଆମକୁ ବତାଓ ତମର କେତେ ସୁନା କେତେ ରୂପା ଆଉ କେତେ ନଗଦ ଟଙ୍କା ସେ ଗୋସେଇ ଡାକୁଟା ପିଚା ତଳେ ରଖି ପୂଜା କରୁଥିଲା।
4: ହଜୁର, ଥରେ ତ କହିଛି ମୋର ତ ସମ୍ପତ୍ତି ବାଡ଼ି କିଛି ନାହିଁ ହଜୁର।
2: ଆଉ ତାଙ୍କ ପିଚା ତଳକୁ ଯିବ କୁଆଡୁ।

0: ତାହେଲେ ସେ ମୋ ହାବିଲଦାର ଆଖିରେ ବୈଜ୍ଞାନିକ ମରିଚ ଧୂଆଁ ମାଇଲା କାହିଁକି? ଧୂଆଁଳିଆ ବାତାବରଣ ଭିତରେ ଫେରାର ହେଇଗଲା କାହିଁକି?
1: ସାର୍, ୟାଙ୍କୁ ପଛରେ ଜେରା କରିବା, ଆଗ ଯାଇ ସେଇ ଧୂର୍ତ୍ତ ଠକ ଭଣ୍ଡ ଗୋସେଇଁ ଡାକର ଘରଟାକୁ ଚଢ଼ଉ କରି ମାଲ ବରାମଦ କରିବା ଦରକାର। ନହେଲେ ନହେଲେ ନା ଶେଷରେ ଆମେ ଫତୁଆ ହେଇଯିବା ସାର୍, ଆପଣଙ୍କ ନାଁ ଆଉ ଆପଣ କମେଇ ପାରିବେନି।
0: ୟେସ୍, ଭେରି କରେକ୍ଟ। ଚାଲ ଶୁଣ ସୁଧାମାପତି, ଆମ ଚଢ଼ଉ ଆଉ ଯାଞ୍ଚ କାମ ନ ସରିଲା ଯାଏ ତମେ ଗାଁ ଛାଡ଼ି କୁଆଡ଼େ ଯାଇପାରିବନି। ଚାଲ ହାବିଲଦାର।
1: ଚାଲନ୍ତୁ ସାର୍।
2: ବାଉଁଶ ନଳାଦିଟା ନାଇ
3: ବଡ ଆଶ୍ଚର୍ଯ୍ୟ କଥା ଆଜ୍ଞା, ନେଲା କି?
2: ତମର ଠିକ ମନେ ଅଛି ତ?
3: ହଁ ଆଜ୍ଞା।
2: ତମେ ଏଇଠି ଏଇ ଜାଗାରେ ଲୁଚେଇଥିଲ?
3: ହଁ ଆଜ୍ଞା, ଏଇଠି ଏଇଠି ଠିକ ଏଇଠି ଏଇ ଜାଗାରେ ଲୁଚେଇ ତାପରେ ପାଳ ଗୁଡ଼େ ଢାଙ୍କି ଦେଇଥିଲେ ଆଜ୍ଞା। ହେଲେ ହେଲେ ନେଲା କି? ପାଉଁଶ ନଳା ଦିଟା ଗଲା କୁଆଡ଼େ?
1: ଧନପତି, ତମେ ଇଏ କଣ କଲ ହେ ଧନପତି?
3: ମୁଁ ଏଇଠି ଲୁଚେଇଥିଲି ଆଜ୍ଞା।
1: ଓଟା ତ ଦାଣ୍ଡରେ ଭିକାରୀ ହେଇଗଲି।
3: ନାଇଁ ନାଇଁ ନାଇଁ, ଭିକାରୀ ହେବେନି ଆଜ୍ଞା।
1: ଆଜ୍ଞା ତୋରକେ ଭାସି ଗଲି ଧନପତି,
3: ଦାଣ୍ଡରେ ଭିକାରୀ ହେଇଗଲେ ପାସି ଗଲେ। ଆପଣ କଣ କହୁଛନ୍ତି ମୁଁ କିଛି ବୁଝିପାରୁନି ଆଜ୍ଞା।
1: ତମର ସେଇଟା ମୁଣ୍ଡ ନା ଖତ କଥା
3: ଆଜ୍ଞା,
1: ଏତକ ବୁଝିପାରିଲି। ଆହ ତା ଭିତରେ ପରା ମୋ ଦୁଇଶ ଭରି ସୁନା ରୂପା
3: ଲୁଚାଇଥିଲି। ସୁନା ରୂପା ସେଇ ବାଉଁଶ ନଳା ଦୁଇଟା ଭିତରେ ରଖିଥିଲେ? ବାଉଁଶ ନଳା ଭିତରେ ଦିଟା ଭିତରେ ଦୁଇଶହ ରଖିଥିଲେ?
1: ଖାଲି ଖାଲି ରଖିନଥିଲି, ଯୋଉ ମୁଦ ଦେଇ ରଖିଥିଲି। ହେ ମା ଲକ୍ଷ୍ମୀ ଠାକୁରାଣୀ,
3: ପଳେଇ ଗଲେ ଆଜ୍ଞା
1: ସପନର ମତେ ଚାଲି ଯିବା କହିଥିଲ, ତୋତକୁ ସତ ଚାଲିଗଲ?
3: ଚାଲିଗଲେ ଆଜ୍ଞା।
1: ଧନପତି, ହେ ଧନପତି, କଣ କରିବି
3: କଣ କରିବି,
1: କୁଆଡେ ଯିବି, କାହାକୁ କହିବି?
3: କାନ୍ଦନ୍ତୁନି କାନ୍ଦନ୍ତୁନି ଆଜ୍ଞା, କଥାଟା ପ୍ରଘଟ ହେଇଗଲେ ପୋଲିସ ଜାଣିଯିବ, ଲୋକେ ଜାଣିବେ, ବାଉଁଶ ନଳା ଦିଟା ବି ଆଉ ମିଳିବନି। ନାଇଁ କାନ୍ଦନ୍ତୁନି, ପାଟି କରନ୍ତୁନି,
1: ମୋ ଜୀବନ ଯାକର ସଞ୍ଚିତ ଧନ। ଧନପତି, ଘରେ ବିରାଡି ପୋପେଇଲା ସେତକ ଚାଲିଗ।
3: ଧନପତି,
1: ମୋ ମୁଣ୍ଡଟା ଘିରି ଘିରି ଘିରି ଘିରି ବୁଲେଇ ଦଉଛି, ମୋତେ ତୋ ଗୋଡ କାଲି ଜିମି ଜିମି ଜିମି ଯାଉଛି, ମୋତେ ସମ୍ଭାଳ
3: ସମ୍ଭାଳ। କଣ ହେଲା କଣ ହେଲା ଆଜ୍ଞା? ଆମ ଆଜ୍ଞା ବେହୋସ। ଆରେ ବାପରେ ବାପ, ମୁଁ ଏବେ କଣ କରିବି? ପାଉଁଶ ନଳା ଦିଟାକୁ ଖୋଜିବି ନା ଆମ ଆଜ୍ଞାଙ୍କୁ ସମ୍ଭାଳିବି? ସାନ୍ତାଣୀ, ଓ ସାନ୍ତାଣୀ, ଆସ ଆସ, ଏଇ ପାଳ କଥା ପାଖକୁ ଟିକେ ଚଞ୍ଚଳ ଥାଇ ଆସ।
4: କଣ ହେଇଛି ମା? ଆରେ ଧନପତି, ପାଳ ଛତୁ ଫୁଟିଛି କି? ମୁଁ ଜାଣେ ପରା ମୋର ପାଳ ଛତୁରେ ବଡ ଶ୍ରଦ୍ଧା ବୋଲି ତମ ଆଖିକି ନିଦ ଆସେନି। କାଇଁ କାଇଁ ପାଳ ଛତୁ? କାଇଁ
3: ପାଳ ଛତୁ ନୁହେ ମା ସାନ୍ତାଣୀ,
4: ଆଉ
3: ନଳା
4: ନଳା
3: ବାଉଁଶ ନଳା ଛତୁ,
4: ବାଉଁଶ ନଳା ଛତୁ।
3: ଦେଖ କେମିତି ଲମ୍ବ ହେଇ ପଡିଛି।
4: ଇଲ ମୋ ବୋଇଲ, ମୋ ଗଣେଶ ନାଙ୍କର କଣ ହେଲା କି?
3: ହେଲା ନାଇଁ, ନେଇଗଲା।
4: କଣ ନେଲା?
3: ନେଇଗଲା
4: କିଏ? ନେଲା କିଏ? ନେଲା କହୁନ କିଏ ନେଲା?
3: ବାଉଁଶ ନଳା ଦିଟା ନେଇଗଲା ସାନ୍ତାଣୀ, କିଏ ନେଲା ମୁଁ ଜାଣିନି। ବାଉଁଶ ନଳା ଦିଟାରେ ଆମ ସାନ୍ତେ ସୁନା ରୂପା ରଖିଥିଲେ ସାନ୍ତାଣୀ, ସେଇ ଦିଟା ନଳା କଥା ମୁଁ କହୁଛି। ପୋଲିସ ଘରେ ପଶିଲା କ୍ଷଣି ମୁଁ ଧାଇ ଆସି ସେଇ ଦିଟାକୁ ଏଇ ପାଳ କଥା ଭିତରେ ଲୁଚେଇ ଦେଇଥିଲି।
4: କଣ ହେଲା?
3: ପୋଲିସ ଯେମିତି ଗଲା ଆମେ ଆସି ଦେଖିଲା ବେଳକୁ ନଳା ଦିଟା ନାହିଁ, ତେଣୁ କରି ଆମ ସାଥେ ସାଙ୍ଗେ ସାଙ୍ଗେ ଚାଲିଗଲେ
4: ତାହେଲେ
3: ଧୀରେ ଧୀରେ କାନ୍ଦ, ମନଟା ଟିକେ ହାଲୁକା ହେଇଯିବ।
4: ମୋ ଗଣେଶ ଦାଣ୍ଡର ବିକାଶ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବର ନବମ ଭାଗ। ବିଭିନ୍ନ ଭୂମିକାରେ ଥିଲେ ସବ୍ ଇନ୍ସପେକ୍ଟର ଶାନ୍ତନୁ କୁମାର ରଥ, ହାବିଲଦାର ରମେଶ ଚନ୍ଦ୍ର ହୋତା ସୁଦାମା, ନବକିଶୋର ଭତ୍ରା, ସିପାହୀ ପ୍ରବୀର କୁମାର ମହାନ୍ତି, ଧନପତି ଗୁଣନିଧି ଛୋଟରାୟ, ନେତ୍ରାମଣି ମଞ୍ଜୁଶ୍ରୀ ଦାସ। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ,

ପ୍ରିୟବନ୍ଧୁ ଶୁଣୁଛନ୍ତି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ସଞ୍ଜୀବଙ୍କ ପରିବେଷିତ ଗୀତଟିଏ।

ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏ ସୁସମ୍ବାଦ ଦେବା ପାଇଁ ଜନକଙ୍କ ପକ୍ଷରୁ ଦୂତ ହୋଇ ଅଯୋଧ୍ୟାକୁ ଯାଇଛନ୍ତି ଋଷି ସତାନନ୍ଦ। ଏହି ଭାଗରେ ଆରମ୍ଭ ହେଉଛି କାବ୍ୟର ତ୍ରୟୋଦଶ ଛାନ୍ଦ। ରାଜା ଦଶରଥ ରାଜସଭାରେ ବସିଛନ୍ତି। ବେତ୍ରଧାରୀ ଦ୍ୱାରୀ ଶ୍ରଦ୍ଧାଭରେ କହିଲା, ବାରଣାରୀ ଅର୍ଥାତ୍ ବାରଣ ବା ହାତୀର ଶତ୍ରୁ ସିଂହ ଦ୍ୱାରରେ ଶ୍ରୀରାମଙ୍କ ବାର୍ତ୍ତା ବହନ କରି ମିଥିଳା ଦୂତ ଆସିଛନ୍ତି। ରାଜା କହିଲେ, ବେଗେ ଆଣ ବା ଶୀଘ୍ର ଆଣ। ଦୂତରୂପୀ ମୁନି ସତାନନ୍ଦ ବଶିଷ୍ଠଙ୍କୁ ପ୍ରଣାମ କଲେ। ରାଜା ଦଶରଥ ତାଙ୍କୁ ଯଥାମାନ୍ୟ ଜଣାଇଲେ। ଋଷି ସତାନନ୍ଦ ରୂପକ ଅଳଙ୍କାରରେ ବାର୍ତ୍ତା କହିଲେ, ଶ୍ରୀରାମଙ୍କ ପାଖରେ ଚନ୍ଦ୍ରଙ୍କର ବିଭାବ ଅଛି। ଚନ୍ଦ୍ର ଦର୍ଶନରେ ବିଦେଶୀ ଅର୍ଥାତ୍ ବିରହୀ ଲୋକଙ୍କର ଧୈର୍ଯ୍ୟ ଭଙ୍ଗ ହୁଏ। ଧନୁ ଭାଙ୍ଗି ବିଦେଶୀ ରାଜାଙ୍କ ଧୈର୍ଯ୍ୟ ଭାଙ୍ଗିଲେ ରାମଚନ୍ଦ୍ର। ଚନ୍ଦ୍ର ଦର୍ଶନରେ ପଦ୍ମ ମୁଦି ହୋଇଯିବା ଭଳି ବସୁପତି ବା ରାଜାମାନେ ଲଜ୍ଜାରେ ନେତ୍ର ମୁଦିଲେ। ଚନ୍ଦ୍ର ରୋହିଣୀଙ୍କୁ କୋଳରେ ବସାଇବା ଭଳି ରାମ ସୀତାଙ୍କୁ ପ୍ରାପ୍ତ ହେବେ। ଜନକ ଦଶରଥ ସଗର ବଂଶଜ ହୋଇଥିବାରୁ ସାଗର ଭଳି, ତେଣୁ ରାମଚନ୍ଦ୍ରଙ୍କ ଯୋଗୁଁ ତାଙ୍କର ବିଶେଷ ଭାବତରଙ୍ଗ ଉଛୁଳିଲା। ସେ ଅପାର ଆନନ୍ଦ ଲାଭ କଲେ। ଅଭିନବ ଚିନ୍ତା ପ୍ରକଟ କରି ଭଞ୍ଜ କହିଲେ, ଆନନ୍ଦ ସାଗର ବେଳା ଅତିକ୍ରମ କରିବାରୁ ମୀନ ରାଶି ବା ମତ୍ସ୍ୟ ସମୂହ ସହିତ ବାର ବା ଜଳ ମାଡ଼ିଗଲା। ଅନ୍ୟ ଅର୍ଥରେ ବେଳା ଅତିକ୍ରମ କରି ଅର୍ଥାତ୍ ବାର ବେଳା କାଳ ବେଳା ବୁଝି ଦଶରଥ ବାହାରିଲେ ମଧ୍ୟ ଶବ୍ଦ ଓ ଅର୍ଥର ସମନ୍ୱୟ କରି ଭଞ୍ଜ କହିଲେ, ଦଶରଥଙ୍କର ଜନ୍ମରାଶି ମୀନରେ ଚନ୍ଦ୍ର ରହିବାରୁ ଶ୍ରୀଚନ୍ଦ୍ର ଯୋଗ ହେଲା, ଏଥିରେ ଅନୁକୂଳ ଯାତ୍ରା ଅନୁଚିତ। ଏହିପରି ଭାବରେ ବାରବେଳା କାଳବେଳା ପାର ହୋଇ ଦଶରଥ ମିଥିଳା ଉଦ୍ଦେଶ୍ୟରେ ବାହାରିଲେ। ମିଥିଳାକୁ ବନ୍ଦର ଉପମା ଦେଇ ସୈନ୍ୟ ଓ ବୈଷ୍ଣବଙ୍କ ମିଳନକୁ ସମୁଦ୍ର ସହ ଋଷିକୁଲ୍ୟା ନଦୀର ସଙ୍ଗମ ସଙ୍ଗେ ତୁଳନା ଦେଇଛନ୍ତି ଭଞ୍ଜ। ନିଜ ଅଞ୍ଚଳରୁ ପୁରୁଷୋତ୍ତମ ଜଗନ୍ନାଥକୁ ଯାଉଥିବା ସମୁଦ୍ର ପଥକୁ ମନେ ପକାଇଛନ୍ତି। ବ୍ରହ୍ମପୁତ୍ର ରୂପେ ରାମଙ୍କୁ ପୁରୁଷୋତ୍ତମ ଜଗନ୍ନାଥ ଜ୍ଞାନ କରିଛନ୍ତି। ବିଶ୍ରାମ ସ୍ଥାନରୁ ଉତ୍ତମ ବେଳାରେ ବାହାରି ଦଶରଥ ରାମଙ୍କ ସହ ସୀତାଙ୍କୁ, ଲକ୍ଷ୍ମଣଙ୍କ ସହ ଉର୍ମିଳାଙ୍କୁ, ଭରତଙ୍କ ସହ ମାଳିନୀଙ୍କୁ ଓ ଶତ୍ରୁଘ୍ନଙ୍କ ସହିତ ଶ୍ରୁତକୀର୍ତ୍ତିଙ୍କ ସହ ବିବାହ କରାଇବା ପାଇଁ ସତାନନ୍ଦଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମିଥିଳାରେ ପହଞ୍ଚି ଜନକ ମନ୍ଦିରରେ ବଶିଷ୍ଠ ସୁମନ୍ତ୍ରଙ୍କ ସହିତ ଦଶରଥ କନ୍ୟାମାନଙ୍କୁ ଦର୍ଶନ କରିଛନ୍ତି।

ପୂର୍ବ ଭାଗରେ ଦ୍ୱାଦଶ ଛାନ୍ଦ ଶେଷ ହେଲା ବେଳକୁ ସୀତା ସ୍ୱୟମ୍ବର ଶେଷ ହୋଇଛି। ରାମଙ୍କୁ ବରଣ କରିସାରିଛନ୍ତି ସୀତା, ବିବାହ ଅପେକ୍ଷାରେ ଦୁହେଁ ଅପେକ୍ଷମାଣ। ଦଶରଥ ଆସି ପହଞ୍ଚିଲେ

ଶ୍ରୋତାବନ୍ଧୁ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶା ବିଳାସର ସଙ୍ଗୀତାତ୍ମକ ପରିବେଷଣ। ବର୍ଣ୍ଣନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଶିଳ୍ପୀମାନେ ଥିଲେ ବିନୋଦ ବିହାରୀ ପଣ୍ଡା, କେଶବ ଚନ୍ଦ୍ର ରାଉତ, ତୃପ୍ତି ଦାସ, ସ୍ନିଗ୍ଧାରାଣୀ କର। ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା। ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ଦବାଙ୍ଗ କଥାଚିତ୍ରରୁ। ସମୀର ଅଞ୍ଜାନଙ୍କ ଗୀତ ରଚନାରୁ କଣ୍ଠଦାନ କରିଛନ୍ତି ରାହତ ଫତେ ଅଲ୍ଲୀ ଖାଁ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ନିର୍ଦ୍ଦେଶନା ସାଜିଦ ୱାଜିଦ। କଥାଚିତ୍ର ଦବାଙ୍ଗ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମହମ୍ମଦ ଇରଫାନଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଏକ ଭିଲେନ୍ କଥାଚିତ୍ରରୁ। ଗୀତ ରଚନା ସଙ୍ଗୀତ ନିର୍ଦ୍ଦେଶନା ମିଠୁନ। କଥାଚିତ୍ର ଏକ ଭିଲେନ୍।

କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ତମାଶା କଥାଚିତ୍ରରୁ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ଅରିଜିତ ସିଂ, ଗୀତ ରଚନା ଇର୍ଷାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ, କଥାଚିତ୍ର ତମାଶା।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଗଜିନୀ କଥାଚିତ୍ରରୁ ନେଇଛୁ ଶେଷ ଗୀତଟି। ପ୍ରସୂନ ଯୋଶୀଙ୍କ ଗୀତ ରଚନାରୁ କଣ୍ଠଦାନ କରିଛନ୍ତି ଜାଭେଦ ଅଲ୍ଲୀ ଏବଂ ସୋନୁ ନିଗମ। ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ। କଥାଚିତ୍ର ଗଜିନୀ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କେହି ଜଣେ ଭଲ ଲାଗେରେ କଥାଚିତ୍ରରୁ ନେଇଛୁ ପ୍ରଥମ ଗୀତଟି। କଣ୍ଠଶିଳ୍ପୀ କୁନାଲ ଗଞ୍ଜାୱାଲା, ଗୀତିକାର ନିର୍ମଳ ନାୟକ, ସଙ୍ଗୀତକାର ଅଭିଜିତ ମଜୁମଦାର।

ବାବୁସାନଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଜବରଦସ୍ତ ପ୍ରେମିକ କଥାଚିତ୍ରରୁ। ନିର୍ମଳ ନାୟକଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର। କଥାଚିତ୍ର ଜବରଦସ୍ତ ପ୍ରେମିକ।

0: AIR at 90.
1: ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆସିକ କଥାଚିତ୍ରରୁ ଆସନ୍ତୁ ଶୁଣିବା

ନିର୍ମଳ ନାୟକଙ୍କ ରଚିତ ଗୀତଟି ଯୁଗଳକଣ୍ଠରେ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା। ସ୍ୱର ସଂଯୋଜନା ଅଭିଜିତ ମଜୁମଦାର। କଥାଚିତ୍ର ଆଶିକ।

ଏଥର ଆସନ୍ତୁ ଶୁଣିବା। ଲେଖିଛି ନା ତାର କଥାଚିତ୍ରରୁ ଗୀତଟିଏ, ବୈଦ୍ୟନାଥ ଦାସଙ୍କ ସ୍ୱର ସଂଯୋଜନାରେ କଣ୍ଠଦାନ କରିଛନ୍ତି ରାଜା ହସନ ଏବଂ ତପୁ ମିଶ୍ର। ଗୀତରଚନା ଅରୁଣ ମନ୍ତ୍ରୀ। କଥାଚିତ୍ର ଲେଖିଛି ନା ତୋର

ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମଟି ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ FM ଯୋଗେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଉପସ୍ଥାପନାରେ ମୁଁ ରୀନା, ନମସ୍କାର। ମାନବ ଜୀବନର ଗତିଶୀଳତା କର୍ମ ଉପରେ ଆଧାରିତ। ଭଗବତ ଗୀତାରେ ଶ୍ରୀକୃଷ୍ଣ କର୍ମର ଗୁଢ଼ ରହସ୍ୟକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିଛନ୍ତି, କର୍ମ, ବିକର୍ମ ଏବଂ ଅକର୍ମ। ଏହି ତିନିଟି ଶବ୍ଦ ଶୁଣିବାକୁ ପ୍ରାୟ ସମାନ ମନେ ହେଲେ ମଧ୍ୟ ଏଗୁଡ଼ିକର ଆଧ୍ୟାତ୍ମିକ ଓ ଦାର୍ଶନିକ ତଥ୍ୟ ଅତ୍ୟନ୍ତ ଗଭୀର। କର୍ମ ଶାସ୍ତ୍ର ବିହିତ ବା ସମାଜ ଦ୍ୱାରା ଅନୁମୋଦିତ କାର୍ଯ୍ୟ, ଯେଉଁ କର୍ମ ଦ୍ୱାରା ଜଣେ ବ୍ୟକ୍ତି ନିଜର କର୍ତ୍ତବ୍ୟ ଠିକ୍ ଭାବରେ ସମ୍ପାଦନ କରେ ତାହା ହିଁ ପ୍ରକୃତ କର୍ମ। ନିଜର ପରିବାର, ସମାଜ ଓ ଦେଶ ପ୍ରତି ଥିବା ଦାୟିତ୍ୱକୁ ନିଷ୍ଠାର ସହିତ ପାଳନ କରିବା ହେଉଛି ଶୁଭ କର୍ମ। ଏହି କର୍ମର ଲକ୍ଷ୍ୟ ସାଧାରଣତଃ ମଙ୍ଗଳମୟ ହୋଇଥାଏ, କିନ୍ତୁ ଏଥିରେ ଫଳପ୍ରାପ୍ତିର ଆଶା ଲୁଚି ରହିଥାଏ। ବିକର୍ମ ବିପରୀତ କର୍ମ ବା ନିଷିଦ୍ଧ କର୍ମ, ଯେଉଁ କାର୍ଯ୍ୟ ଶାସ୍ତ୍ର ବିରୁଦ୍ଧ, ଅର୍ଥନୈତିକ, ଅନୈତିକ ଏବଂ ଅନ୍ୟର ଅନିଷ୍ଟକାରୀ ତାହା ବିକର୍ମ। କ୍ରୋଧ, ହିଂସା, ଅସୂୟା ବା ସ୍ୱାର୍ଥପରତା ବଶବର୍ତ୍ତୀ ହୋଇ କରାଯାଉଥିବା କାର୍ଯ୍ୟଗୁଡ଼ିକୁ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଥାଏ।

କର୍ମ ମନୁଷ୍ୟକୁ ଅଧପତନର ପଥକୁ ନେଇଯାଏ ଏବଂ ମାନସିକ ଅଶାନ୍ତିର କାରଣ ସାଜେ। ଏହା ଆତ୍ମାର ବନ୍ଧନକୁ ଆହୁରି ଦୃଢ଼ କରିଥାଏ। ଅକର୍ମ ସବୁଠାରୁ ଜଟିଳ ଏବଂ ଉନ୍ନତ ତତ୍ତ୍ୱ। ଏହାର ଅର୍ଥ କର୍ମ ଶୂନ୍ୟତା ନୁହେଁ, ବରଂ ନିଷ୍କାମ କର୍ମ। ଯେତେବେଳେ ଜଣେ ବ୍ୟକ୍ତି ସମସ୍ତ କାର୍ଯ୍ୟ କରେ କିନ୍ତୁ ନିଜକୁ ମୁଁ କରୁଛି ବୋଲି ଭାବେ ନାହିଁ, ସେତେବେଳେ ତାହା ଅକର୍ମ ହୁଏ। ଈଶ୍ୱରଙ୍କ ପ୍ରୀତି ପାଇଁ ବା କର୍ତ୍ତବ୍ୟ ବୋଧରେ ଫଳକୁ ଆଶା ନ ରଖି କାର୍ଯ୍ୟ କରିବାକୁ ଅକର୍ମ କୁହାଯାଏ। ଏଭଳି କର୍ମକର୍ତ୍ତାକୁ କର୍ମଫଳ ବନ୍ଧନରୁ ମୁକ୍ତ ରଖେ। ଯେପରି ପଦ୍ମପତ୍ରରେ ପାଣି ଲାଗେ ନାହିଁ, ସେହିପରି ଅକର୍ମୀ ବ୍ୟକ୍ତି ସଂସାରରେ ଥାଇ ମଧ୍ୟ ସଂସାରର ମାୟାଜାଲରେ ଛନ୍ଦି ହୁଏ ନାହିଁ। ମନୁଷ୍ୟ ଜୀବନର ପ୍ରକୃତ ସଫଳତା କର୍ମ ତ୍ୟାଗରେ ନୁହେଁ, ବରଂ କର୍ମ କୌଶଳରେ ରହିଥାଏ। ବିକର୍ମକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରି ସାଧାରଣ କର୍ମ ଅକର୍ମରେ ପରିଣତ କରିବା ହିଁ ଶ୍ରେଷ୍ଠ ଜୀବନ ଦର୍ଶନ। କର୍ମଣ୍ୟେ ବାଧିକାରସ୍ତେ ମା ଫଲେଷୁ କଦାଚନ, ଅର୍ଥାତ୍ କର୍ମ କରିବାରେ ହିଁ ତୁମର ଅଧିକାର, କିନ୍ତୁ ଫଳରେ କଦାପି ନୁହେଁ। ଏହି ଚେତନା ହିଁ ଜଣେ ବ୍ୟକ୍ତିକୁ ପ୍ରକୃତ କର୍ମଯୋଗୀ ଗଢ଼ିତୋଳେ। ଯଦି ଆମର ପ୍ରତିଟି କାର୍ଯ୍ୟ ଭଗବାନଙ୍କ ଚରଣରେ ସମର୍ପିତ ହେବ, ଆଉ କର୍ମବନ୍ଧନ ରହିବ ନାହିଁ, ତାହା ହିଁ ମୁକ୍ତିର ମାର୍ଗ ପାଲଟିଯିବ।

ଶ୍ରୋତା ବନ୍ଧୁ, ଭାରତରେ ଗ୍ରୀଷ୍ମ ପ୍ରବାହ ଅପେକ୍ଷା ଶୁଷ୍କ ଆର୍ଦ୍ରବାୟୁ ଅଧିକ ବିପଜ୍ଜନକ। ଏହା ମାନବ ଶରୀରକୁ ଅଚଳ କରିଦିଏ। ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ କେବଳ ତାପମାତ୍ରା ଉପରେ ନଜର ରଖିବା ଯଥେଷ୍ଟ ନୁହେଁ, ଶୁଷ୍କ ବାୟୁ ପ୍ରତି ମଧ୍ୟ ବିଶେଷ ନଜର ଦେବା ଆବଶ୍ୟକ। ଭାରତ ଭଳି ଦେଶ ଆର୍ଦ୍ରତାପୂର୍ଣ୍ଣ ଉପକୂଳବର୍ତ୍ତୀ ଏବଂ ମୌସୁମୀ ଦେଶ। ଏଠାରେ ତାତି ଯେତେ ପ୍ରାଣଘାତକ ମନେ ହୁଏ, ବାସ୍ତବ ପକ୍ଷରେ ସେତେ ଅଧିକ ମାରାତ୍ମକ ଓ ଭୟଙ୍କର ହୋଇଥାଏ। ଭାରତୀୟ ପାଣିପାଗ ବିଭାଗ IMD ସଦ୍ୟତମ ସୂଚନା ଅନୁଯାୟୀ ଏଥର ଭାରତରେ ପୂର୍ବ ବର୍ଷ ତୁଳନାରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଯଦିଓ ତାପମାତ୍ରା 42-45 ଡିଗ୍ରୀ ସେଲସିୟସ୍ ଛୁଇଁବ, ଏହା ଏକ ବଡ଼ ଖବର ପାଲଟିଛି। କିନ୍ତୁ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି ଯାହା ଏହି ତାତିକୁ ଅଧିକ କଷ୍ଟଦାୟକ କରାଇବ। ଏହି ପରିପ୍ରେକ୍ଷୀରେ ପରିବେଶବିତ୍ମାନେ କହନ୍ତି ଯେ କେବଳ ତାପମାତ୍ରା ଦେଖି ସତର୍କ ହେବା ଯଥେଷ୍ଟ ନୁହେଁ, ହିଟ୍ ଇଣ୍ଡେକ୍ସ ପ୍ରତି ସାବଧାନତା ଅବଲମ୍ବନ କରିବା ମଧ୍ୟ ଜରୁରୀ। ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥିବା ସମୟରେ ଶରୀରକୁ ଝାଳ ଶୁଖେ ନାହିଁ, ଫଳରେ 40 ଡିଗ୍ରୀ ତାପମାତ୍ରା ମଧ୍ୟ ଶରୀରକୁ 48-50 ଡିଗ୍ରୀ ଭଳି ଅନୁଭୂତ ହୁଏ। ଏହାକୁ ହିଟ୍ ଇଣ୍ଡେକ୍ସ କୁହାଯାଏ। ବାସ୍ତବ ତାପମାତ୍ରା ଅନୁଭବ ହେଉଥିବା ଏହା ତାପମାତ୍ରା ମଧ୍ୟରେ ତାରତମ୍ୟ ଅଧିକ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରାଏ। ବିଜ୍ଞାନୀମାନେ ବର୍ତ୍ତମାନ ୱେଟ୍ ବଲ୍ବ ତାପମାତ୍ରା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ୱେଟ୍ ବଲ୍ବ ତାପମାତ୍ରା ହେଉଛି ଉତ୍ତାପ ଏବଂ ଆର୍ଦ୍ରତାର ଏକ ମିଶ୍ରିତ ପରିମାପ। ଯଦି ୱେଟ୍ ବଲ୍ବ ତାପମାତ୍ରା ହେଉଛି 35 ଡିଗ୍ରୀ ସେଲସିୟସ୍ ଟପିଥାଏ, ତେବେ ଜଣେ ସୁସ୍ଥ ବ୍ୟକ୍ତି ମଧ୍ୟ ବାହାର କିଛି ଘଣ୍ଟାରେ ଅଧିକ ସମୟ ବଞ୍ଚିବା କଷ୍ଟକର, କାରଣ ଶରୀର ନିଜକୁ ଥଣ୍ଡା କରିବା କ୍ଷମତା ହରାଇଥାଏ। ଯେତେବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥାଏ, ଆମ ଶରୀରରୁ ବାହାରୁଥିବା ଝାଳ ବାଷ୍ପୀଭୂତ ହୋଇପାରେ ନାହିଁ, ଫଳରେ ଶରୀର ପ୍ରାକୃତିକ ଭାବେ ଥଣ୍ଡା ହୋଇ ରହିବାରେ ବିଫଳ ହୁଏ, ଯାହା ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା ବଢ଼ାଇ ହୃତ୍ପିଣ୍ଡ ଏବଂ କିଡ଼୍ନି ଉପରେ ଅଧିକ ଚାପ ପକାଏ ଏବଂ ଶେଷରେ ଶରୀରକୁ ଅଚଳ କରିଦିଏ। ଶ୍ରୋତାବନ୍ଧୁ, ଅତ୍ୟଧିକ ଗରମ ବା ରୁଦ୍ରତାପ ବଢ଼ୁଥିବାରୁ ସବୁବେଳେ ସତର୍କ ହେବା ଉଚିତ। କୌଣସି ବ୍ୟକ୍ତି ଯଦି ହଠାତ୍ ଅସୁସ୍ଥ ହୋଇପଡ଼ନ୍ତି କିମ୍ବା ଶ୍ୱାସରୁଦ୍ଧ ଅନୁଭବ କରନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କୋଠରୀ ଘର ଭିତରେ ଦ୍ୱାରଗୁଡ଼ିକ ଖୋଲା ରଖନ୍ତୁ, ଯାହାଦ୍ୱାରା ବାୟୁ ଚଳାଚଳ ହୋଇପାରିବ। ମୋବାଇଲ ବ୍ୟବହାର କମ୍ କରିଦିଅନ୍ତୁ, ମୋବାଇଲ ଗରମରେ ଫାଟିଯିବାର ସମ୍ଭାବନା ରହିଥାଏ। ବୃଦ୍ଧି ପାଉଥିବା ତାପମାତ୍ରା ଯୋଗୁଁ ଅଧିକାଂଶ ଅଞ୍ଚଳରେ ଶ୍ୱାସରୁଦ୍ଧକାରୀ ବାୟୁମଣ୍ଡଳ ଖେଳି ଯାଉଥିବାର ଦେଖାଦେଉଛି। ତେଣୁ କାର୍ ବ୍ୟବହାର କରୁଥିବା ବ୍ୟକ୍ତିମାନେ ମଧ୍ୟ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, ଯେମିତି କାର୍ରୁ ଗ୍ୟାସ୍ ସାମଗ୍ରୀ, ଲାଇଟର, କାର୍ବୋନେଟେଡ୍ ପାନୀୟ, ସୁଗନ୍ଧ ଏବଂ ଉପକରଣ ବ୍ୟାଟେରୀ ବାହାର କରିଦେବା ଉଚିତ। କାର୍ ଝରକା ଟିକିଏ ଖୋଲା ରଖିବା ଉଚିତ। ବାୟୁ ଚଳାଚଳ ପାଇଁ କାର୍ର ଇନ୍ଧନ ଟାଙ୍କିକୁ ସମ୍ପୂର୍ଣ୍ଣ ପୂରଣ କରନ୍ତୁ ନାହିଁ, ସନ୍ଧ୍ୟାବେଳେ ଇନ୍ଧନ ଭରନ୍ତୁ। ଯାତ୍ରା ସମୟରେ କାର୍ ଟାୟାର୍କୁ ଅତ୍ୟଧିକ ଫୁଲାନ୍ତୁ ନାହିଁ।

ପ୍ରଚୁର ପାଣି ଏବଂ ତରଳ ପଦାର୍ଥ ପିଅନ୍ତୁ। ଗ୍ୟାସ୍ ସିଲିଣ୍ଡରକୁ ସୂର୍ଯ୍ୟ କିରଣରେ ରଖିବା ଉଚିତ ନୁହେଁ। ଘରର ଅଧିକ ଜଳ ଥିବା ସ୍ଥାନରେ ଏୟାର କଣ୍ଡିସନର ବ୍ୟବହାର କରନ୍ତୁ। 2-3 ଘଣ୍ଟା ମଧ୍ୟରେ 30 ମିନିଟ୍ ବିଶ୍ରାମ କରନ୍ତୁ। ଘରେ ଏସିଗୁଡ଼ିକୁ 24-25 ଡିଗ୍ରୀରେ ରଖନ୍ତୁ, ତେବେ ଯାଇ ସ୍ୱାସ୍ଥ୍ୟ ଏବଂ ପରିବେଶ ଠିକ୍ ରହିବ। ସୂର୍ଯ୍ୟକିରଣ ସିଧାସଳଖ ସଂସ୍ପର୍ଶରେ ଆସିବାକୁ ଏଡ଼ାନ୍ତୁ, ବିଶେଷ କରି ସକାଳ 10ଟାରୁ ଅପରାହ୍ନ 3ଟା ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଏହିଭଳି ଭାବରେ କିଛି ସତର୍କତା ଅବଲମ୍ବନ କଲେ ଆମେ ନିଶ୍ଚୟ ଆମକୁ ଏବଂ ଆମର ବନ୍ଧୁଜନମାନଙ୍କୁ ଏହି ଅଂଶୁଘାତ ଠାରୁ ରକ୍ଷା କରିପାରିବା।

କିଛି ସତର୍କତା ଅବଲମ୍ବନ କଲେ ଆମେ ନିଶ୍ଚୟ ଆମକୁ ଏବଂ ଆମର ବନ୍ଧୁଜନମାନଙ୍କୁ ଏହି ଅଂଶୁଘାତ ଠାରୁ ରକ୍ଷା କରିପାରିବା।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆସନ୍ତୁ ଜାଣିବା ବୀରତ୍ୱ ଏବଂ ଆନନ୍ଦର ଅପୂର୍ବ ସମନ୍ୱୟ ଘୁମୁରା ଏବଂ ବଜାସାଲ ନୃତ୍ୟ ସମ୍ପର୍କରେ। କଳାହାଣ୍ଡି ମାଟିର କଳା ଓ ସଂସ୍କୃତି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ମାଟିର ପରିଚୟ କହିଲେ ଆଖି ଆଗରେ ନାଚି ଉଠେ ଘୁମୁରା ଓ ଗାଁ ଦାଣ୍ଡର ବଜାସାଲ। ଏହି ପାରମ୍ପରିକ ଲୋକକଳା କଳାହାଣ୍ଡିର ଇତିହାସ ତଥା ସାମାଜିକ ପରମ୍ପରାର ପ୍ରତୀକ। ବୀରତ୍ୱର ପ୍ରତୀକ ଘୁମୁରା କଳାହାଣ୍ଡିର ସବୁଠାରୁ ଲୋକପ୍ରିୟ ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟ। ଏହାକୁ ବୀରବାଦ୍ୟ ମଧ୍ୟ କୁହାଯାଇଥାଏ। ଏହା ଭଗବାନ ଶିବଙ୍କ ଡମ୍ବରୁ ଏବଂ ଦେବୀ ସରସ୍ୱତୀଙ୍କ ବୀଣାର ମିଶ୍ରଣରେ ସୃଷ୍ଟି ହୋଇଛି ବୋଲି ବିଶ୍ୱାସ ରହିଛି। ପୂର୍ବକାଳରେ ଯୁଦ୍ଧ ସମୟରେ ସୈନ୍ୟମାନଙ୍କ ମନରେ ଉତ୍ସାହ ଏବଂ ସାହସ ଭରିବା ପାଇଁ ରାଜାମାନେ ଘୁମୁରା ବାଦ୍ୟର ବ୍ୟବହାର କରୁଥିଲେ। ଗୁଡ଼ହାଣ୍ଡି ଓ ଯୋଗୀ ମଠର ପ୍ରାକ୍ ଐତିହାସିକ ଗୁମ୍ଫା ଚିତ୍ରରେ ଘୁମୁରା ସଦୃଶ ବାଦ୍ୟର ଚିତ୍ର ଦେଖିବାକୁ ମିଳେ, ଯାହା ଏହାର ପ୍ରାଚୀନତାକୁ ପ୍ରମାଣ କରେ। ଘୁମୁରା ନୃତ୍ୟ ମୁଖ୍ୟତଃ ପୁରୁଷ ପ୍ରଧାନ, ଯେଉଁଥିରେ ବାଦ୍ୟ ଶିଳ୍ପୀମାନେ ନିଜେ ଘୁମୁରା ବାଦ୍ୟକୁ ବାନ୍ଧି ବିଭିନ୍ନ ପ୍ରକାର କଳା ପ୍ରଦର୍ଶନ କରିଥାନ୍ତି। ନିଶାନ, ତାଳ, ମାଦଳ ଏବଂ ଝାଞ୍ଜର ତାଳେ ତାଳେ ଘୁମୁରା ଗୀତର ପଦାବଳୀ, ବିଶେଷ କରି ସାମାଜିକ ଓ ପୌରାଣିକ କାହାଣୀ ଏହାକୁ ଜୀବନ୍ତ କରିଦିଏ। ଚିତାଲାଗି ଅମାବାସ୍ୟା ଅବସରରେ ବିଧିବଦ୍ଧ ଭାବେ ଘୁମୁରାକୁ ପୂଜା କରି କଳାହାଣ୍ଡି ଜିଲ୍ଲାର ଯୁବକମାନେ ମାସାଧିକ କାଳ ଅଭ୍ୟାସ କରି ନୂଆଖାଇ ଦିନଠାରୁ ଘର ଘର ବୁଲି ବାଦନ ପରିବେଷଣ କରିଥାନ୍ତି, ଯାହା ବିଜୟା ଦଶମୀରେ ଉଦ୍ଯାପିତ ହୋଇଥାଏ। ଘୁମୁରା ଲୋକନୃତ୍ୟର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି। କଳାହାଣ୍ଡି ଜିଲ୍ଲାର ଘୁମୁରା ବୀରତ୍ୱର ପ୍ରତୀକ ହୋଇଥିବା ବେଳେ ବଜାସାଲ ହେଉଛି ଆନନ୍ଦ ଏବଂ ସାମାଜିକ ମେଳାପର ପ୍ରତୀକ। ବଜା ଅର୍ଥ ବାଦ୍ୟଯନ୍ତ୍ର ଏବଂ ସାଲ ଅର୍ଥ ଏକ ସ୍ଥାନ ବା ମଣ୍ଡପ ଯେଉଁଠାରେ ବାଦ୍ୟ ବଜାଯାଏ। ସାଧାରଣତଃ ବିବାହ, ନୂଆଖାଇ ଏବଂ ଅନ୍ୟାନ୍ୟ ସାମାଜିକ ଉତ୍ସବରେ ଏହି ନୃତ୍ୟ ପରିବେଷଣ କରାଯାଏ। ଯୁବକ ଓ ଯୁବତୀମାନେ ପାରମ୍ପରିକ ପୋଷାକ ଏବଂ ଅଳଙ୍କାର ଖଗ୍ଲା, ବାଙ୍ଗିଆ, ଅଣ୍ଟା ବିଛା ପିନ୍ଧି ଲୋକମାନଙ୍କୁ ଗୋଲାକାରରେ ନୃତ୍ୟ କରିଥାନ୍ତି। ବଜାସାଲର ଦ୍ରୁତ ତାଳ ଏବଂ ଏଥିରେ ବ୍ୟବହୃତ ଗୀତଗୁଡ଼ିକରେ ହସ, କୌତୁକ ଏବଂ ଜୀବନର ସାଧାରଣ ଅନୁଭୂତି ପ୍ରତିଫଳିତ ହୋଇଥାଏ।

ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିବା ଏଥର କିଛି ଆଞ୍ଚଳିକ ଖବର ଉପରେ। ଖରିଆର ରୋଡ୍ ନିୟନ୍ତ୍ରିତ ବଜାର କମିଟି ତରଫରୁ ଆଜିଠାରୁ ନୂଆପଡ଼ା ଜିଲ୍ଲାରେ ରବି ଧାନ କ୍ରୟ ଶୁଭାରମ୍ଭ ହୋଇଛି। ଚଳିତ ବର୍ଷ ରବିଧାନ ବିକ୍ରୟ ପାଇଁ 19,347 ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଗତବର୍ଷ ତୁଳନାରେ ଏଥର 6,050 ଜଣ ଅଧିକ, ପ୍ରାୟ 45% ବୃଦ୍ଧି ହୋଇଛି। ଜିଲ୍ଲାରେ 26 ପ୍ୟାକ୍ସ ଅନ୍ତର୍ଗତ 51 ମଣ୍ଡିରେ ଧାନ କ୍ରୟ କରାଯିବ। ଆସନ୍ତା 25 ତାରିଖରୁ ଅନ୍ୟାନ୍ୟ ମଣ୍ଡି ଆରମ୍ଭ ହେବାକୁ ଥିବାବେଳେ ପ୍ରତ୍ୟେକ ମଣ୍ଡିରେ CC କ୍ୟାମେରା ସହ ପାନୀୟ ଜଳ ବ୍ୟବସ୍ଥା ଏବଂ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାର ଜିଲ୍ଲାପାଳ କହିଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିପର୍ଯ୍ୟୟର ସୁପରିଚାଳନା ଏବଂ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପ୍ରାକ୍ ପ୍ରସ୍ତୁତି ଏବଂ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କିତ ବିଷୟ ଉପସ୍ଥାପନ କରାଯାଇଥିଲା। ବନ୍ୟା ପ୍ରବଣ ତଥା ତଳିଆ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ସେଠାରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜୁଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ପ୍ରତିକାର ବ୍ୟବସ୍ଥା, ନାଳ ନର୍ଦ୍ଦମା ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ପରିମାଣର ଜରୁରୀକାଳୀନ ଔଷଧ, ହେଲୋଜେନ୍ ବଟିକା, ବ୍ଲିଚିଂ ପାଉଡର ଏବଂ ସାପ ବିଷ ପ୍ରତିଷେଧକ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଧର୍ମଗଡ଼ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍କାଉଟ୍ ଏବଂ ଗାଇଡ୍ କ୍ୟାମ୍ପରି ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭପତି ଏଥିପାଇଁ ପୁରସ୍କୃତ କରିଛନ୍ତି। କଳାହାଣ୍ଡି ଡିୟୁ ତଥା ଜିଲ୍ଲା ସ୍କାଉଟ୍ କମିଶନର ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କଳାହାଣ୍ଡି ଜିଲ୍ଲାର 10 ଜଣ ସ୍କାଉଟ୍ ଓ ଗାଇଡ୍ ମଧ୍ୟ ପୁରସ୍କୃତ ହୋଇଥିଲେ। ଗତ March 28-30 ମଧ୍ୟରେ ଜିଲ୍ଲାସ୍ତରୀୟ ସ୍କାଉଟ୍ ଓ ଗାଇଡ୍ସ କ୍ୟାମ୍ପରି ହୋଇଥିଲା, ଯେଉଁଠାରେ 730 ଜଣ ସ୍କାଉଟ୍ ଓ ଗାଇଡ୍ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ।

ଶ୍ରୋତାବନ୍ଧୁ, ସମୟ ବଡ଼ ବଳବାନ୍। ଆଉ ଆମେ ସମସ୍ତେ ଏଇ ସମୟ ଅଧୀନରେ ଏକ ନିର୍ଦ୍ଦିଷ୍ଟ ଅବଧିରେ ନିଜର କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଆଜି ପାଇଁ ସମୟ ହୋଇଯାଇଛି କାର୍ଯ୍ୟକ୍ରମଟିକୁ ଶେଷ କରିବାର। ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକାକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 766001। ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ଚିଠି ପଠାଇବାର ଫୋନ୍ ନମ୍ବରଟି ହେଲା 8895994143। ଆଜି ପାଇଁ ମୁଁ ରହୁଛି ରୀନା କନ୍ତାୟତ। ନମସ୍କାର।

ଶୁଣିଲି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଆକାଶବାଣୀ ଭବାନୀପାଟଣା। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଏଫ୍ଏମ୍ ଯୋଗେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। 23ତମ ସୀମା ସୁରକ୍ଷା ବାହିନୀର ଅଳଙ୍କରଣ ଉତ୍ସବରେ ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଉଦ୍ବୋଧନ। ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଶୁଣିଲି ଆଦିବାସୀ ଗୀତକ୍ରମରେ କିଷାନ ଗୀତ ପରିବେଷଣ କଲେ ଗବ୍ଲୁ ମାଝି ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ଇତିଶ୍ରୀ ବେହେରା, ଗୀତିକାର ହେଲେ କିଶୋର ଚନ୍ଦ୍ର ନନ୍ଦ।

0: Akashwani at 90.
1: କାର୍ଯ୍ୟକ୍ରମରେ ଏଥର ଦ୍ୱୈତକଣ୍ଠରେ ଗାଇଛନ୍ତି ଇତିଶ୍ରୀ ବେହେରା ଏବଂ ଯୋଗୀନ୍ଦ୍ର ମହାପାତ୍ର। ଗୀତିକାର ହେଲେ କିଶୋର ଚନ୍ଦ୍ର ନନ୍ଦ।

ଶୁଣିଲି କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ରିଲି କରି ପ୍ରଚାର କରୁଛି।

0: Sensex climbed 492 points to 75,675. And with that, we end this news bulletin.
1: आकाशवाणी भवानीपाटणा शुणु कृषिभित्तिक कार्यक्रम चासर कथा
2: आमे आमर छुआ पिला मन के रोग नहीं धरवा बोली करी आगुनु एका खूब गुड़ा टीका मान दीथिसुँ जाति लगी से मैंने पचके निरोगा ही करी बढ़ी पार्सन ठीक हेन्ता ଭଲ୍ କରି ବିହନ ଯଦି ଆମେ ବିଶୋଧନ ନେଇ କରିଥିମା ବେଲେ ଫସଲଟା ଭଲ୍ କରି ନେଇ ବଢ଼ିପାରେ ଯାହାଥିର୍ଲାଗି ଅମଲ ବି କମିଯାଏସି ବିହନ ବିଶୋଧନ ହେଉଛେ ଗୋଟେ ଟିକା ଭଳିଆ ଉପେ ଯେନ୍ଟାକି ଖୁବ୍ କମ୍ ଖର୍ଚ୍ଚାନେ ଯେନ୍ଟା ଏକର ପିଛା 50 ଟଙ୍କା ଲେଖାନେ ଆମର ଯେନ୍ସି ଫସଲକେ ବି ରୋଗ ପୋକଠାନୁ ବଞ୍ଚେଇ ପାର୍ମା କଥାନେ ଅଛେ ବିହନ ଗୁନେ ଫସଲ ବିହନ ଯଦି ଭଲ୍ ଆରୁ ନିରୋଗିଆ ନେଇଥିବା ବେଲେ ଆମେ ଯେତ୍କି ସାର ଖତ ଆରୁ ପାନ୍ ଦେଲେ ବି ଚାଷନୁ ହେତେଟା ଲାଭ ନେଇ ହିଏ ଚାଷନେ ରୋଗ କରାଉଥିବାର ଜୀବାଣୁମାନେ ବିହନନୁ କି ମାଟନୁ ଜହ କରି ଆସିଥିସନ୍ ବିହନ ଭଲ୍ ଦିଶୁଥିଲେ ବି ସେଥିନେ ଜୀବାଣୁ ନାଇଁ ନା ବୋଲିକରି ଆମେ କହିନିପାରୁ ଜୀବାଣୁମାନେ ମଞ୍ଜିର ବାହାରେ ଆରୁ ଭିତରେ ବି ଆରାମନେ ରହିପାରସନ୍ ଗଜା ବାହାରିଲା ବେଲ୍କେ ଇମାନେ ଗଜାମାନ୍କେ ଖରାପ କରିଦେସନ୍ ଯାଇଥିର୍ଲାଗି ଆମେ ଯେତ୍କି ବିହନ ବୁନିଥିସୁଁ ତାର୍ଠାନୁ କମ୍ ଗଛ ହେସି ଆରୁ ଅମଲ ବି ଖୁବ୍ କମ୍ ହେଇଯାଏସି ଦୁର୍ବଳ ଚାରା ଯଦି ଆମେ ରୂପିଦେମା ତାର୍ଠାନୁ ଜୀବାଣୁମାନେ ପାଖର ଆଖର ଭଲ୍ ଗଛମାନ୍କେ ବି ଡେଗାସି ଯେନ୍ଟାକେ କମାବାର୍ ଲାଗି ପଛକେ ଖୁବ୍ ଟଙ୍କା ଖର୍ଚ୍ଚା ହେସି ଆଜିକାଲ୍ ପାଏନ୍ପାଗ୍ ଯେମିତି କରି ବଦଲୁଛେ ଯେ ରୋଗମାନେ ପବନ ଥିଫୁନି ଅଲଗା ଭଲ୍ ଗଛମାନ୍କେ ଡେଗଉଛନ୍ ବିହନ ଲଗାବାର ଆଗ୍ନୁ ବିଶୋଧନ କଲେ ବିହନନୁ ଅଧିକ ତାକତ ଥିଲା ଗଜା ଭାରସି ଯେତ୍କି ବିହନ ନେଇଥିସୁ ସେଥିନୁ ଅଧିକାଂଶ ଗଛ ହେସି ଚାରା ଭଲ୍ ହେଲେ ମାଟନୁ ଖାଏ ଖୁବ୍ ଜଲ୍ଦି ନିକରି ଠିକ୍ ହିପାସେ ବଢ଼ିପାର୍ସି ଆମେ ଯଦି ବିଶୋଧନ ଆଗରୁ କରିଥିମା ବେଲେ ଗଛ କଇଁଲି ଥିଲା ବେଲ୍କେ ରୋଗ ପୋକ ଧରବାରନୁ ବଞ୍ଚିଯାଏସି ଆର୍ ତାର୍ ସନେ ପଚ୍କେ ବି ସେ ଗଛ୍କେ ରୋଗ ଧରବାର ଡର କମିଯାଏସି ଜହ କରି ଫିମ୍ପି ଆରୁ କବକର ଲାଗି ହଉଥିବା ରୋଗମାନେ ଆର୍ ଗଛ୍କେ ନେଇ ଧରେନା ଯାହାଥିର୍ ଲାଗି ଫସଲଟା ବି ଭଲ୍ କରି ବଢ଼ିପାର୍ସି ଇତାର୍ ଆର୍ ଗୋଟେ ଫୁଣି ଲାଭ ଅଛେ ଯେ ବିହନ ବିଶୋଧନ କରିଥିଲେ ଫୁଲ ଆରୁ ଫଲ୍ ଠିକ୍ ସମୟରେ ଧର୍ସି ଆରୁ ଅଧିକ ଅମଲ ବି ହେସି ମୋଟାମୋଟି କହମା ବେଲେ ବିହନ ବିଶୋଧନ କରଲେ ଚାଷ ମନ୍କେ ରୋଗ ପୋକ ନେଇ ହେବାର୍ ସନେ ଚାଷର୍ ଲାଗି ଖର୍ଚ୍ଚା ବି କମିଯାଏସି ଆମେ ଏବେ ଜାନ୍ମା ବିହନ ବିଶୋଧନ କରବାର ଉପାୟମାନେ ଇତାର୍ ଲାଗି ଯେନ୍ ଉପାୟମାନେ ଅଛେ ସେଟାମାନେ ହେଲା ଭୌତିକ ପଦ୍ଧତି ଜୈବିକ ପଦ୍ଧତି ଆରୁ ରାସାୟନିକ ପଦ୍ଧତି ଭୌତିକ ଉପାୟ ଆମେ ଯଦି ବିହନକେ ବିଶୋଧନ କରବାକେ ଯାଉଛୁଁ ବେଲେ ବୈଶାଖ ଜେଠ ମାସର ଖରାନେ ଲାଗ ଲାଗ 2 ଦିନ 4 ଘଣ୍ଟା ଲେଖା ଶୁଖେଇଦେମା ଜୈବିକ ପଦ୍ଧତିନେ ସବୁ ପ୍ରକାର ଫସଲର ଲାଗି ଟ୍ରାଇକୋଡର୍ମା ଭିରିଡ଼େ 5 ଗ୍ରାମକେ 1 କେଜି ବିହନ ଲାଗି ବ୍ୟବହାର କର୍ମା ଯେନ୍ ଚାଷୀ ଭାଇମାନେ ରାସାୟନିକ ଉପାୟ ବିହନ ବିଶୋଧନ କରବେ ସେମାନଙ୍କେ କେତେଟା କଥା ଜାଣି ରଖବାକେ ପଡ଼ବା ଯେ କେନ୍ ଫସଲର ଲାଗି କେନ୍ ବିଶୋଧକ କେତେ ଲେଖା ବ୍ୟବହାର କରବାକେ ପଡ଼ବା ଧାନ ବିହନର ଲାଗି କାର୍ବେଣ୍ଡାଜିମ 50% WPK କେଜି ପିଛା 2 ଗ୍ରାମ କି ଥିରାମ ନେହେଲେ କ୍ୟାପ୍ଟେନ 75% WP କେଜେକ ବିହନର ଲାଗି 3 ଗ୍ରାମ ହିପାସେ ଭିଟାଭାକ୍ସ ପାୱାର କେଜି ପିଛା 1 ଗ୍ରାମ ଲେଖା ବ୍ୟବହାର କରିପାର୍ମା ଆମେ ଯଦି ମୁଗ ବିରି ମୁଫୁଲି ବିହନକେ ବିଶୋଧନ କରବାକେ ଯାଉଛୁଁ ବେଲେ କାର୍ବୋକ୍ସିନ 37.5% ଥିରାମ 37.5% WPK ମିଶେଇକରି କେଜି ପିଛା 3 ଗ୍ରାମ ଲେଖାକେ ବିଶୋଧକ ହିପାସନେ ନିପାର୍ମା ଜୀବାଣୁ ଲାଗି ହଉଥିବା ରୋଗଠାନୁ ବଚାବାକେ ହେଲେ ଷ୍ଟେପ୍ଟୋମାଇସିନ୍ ସଲଫେଟ 90% ଟେଟ୍ରାସାଇକ୍ଲିନ୍ ହାଇଡ୍ରୋକ୍ଲୋରାଇଡ୍ 10% ମିଶେଇକରି 1 ଗ୍ରାମକେ 1 କେଜି ବିହନନେ ସାନ୍ମା ଆମେ ଏବେ ଯେନ୍ ସବୁ ବିଶୋଧକ ମନକର କଥା ଜାଣିଲୁ ସେଟାକେ ଟିକେ ହେଜି କରି ଠିକ୍ ହିପାସେ ଠିକ୍ ଫସଲର ଲାଗି ଯଦି ଆମେ ବ୍ୟବହାର କର୍ମା ବେଲେ ଆମର ଫସଲ ନେ ଅଧିକ ଅମଲ ଆମେ ପାଇପାର୍ମା
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆକାଶବାଣୀ ଭବାନୀ ପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଏପ୍ ମାଧ୍ୟମରେ ପ୍ରଚାର କରୁଛୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ପ୍ରଥମେ ଶୁଣନ୍ତୁ ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ଏକ ଓଡ଼ିଶୀ। ଗୀତିକାର ହେଲେ ଗୋପାଳକୃଷ୍ଣ।

ପ୍ରଚାର କଲୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ, ଶେଷରେ ଶୁଣିବେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍ମାର୍ଟ

0: ବୀମା ପ୍ରକଳ୍ପ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ଭାରତ ଏବଂ ସାଇପ୍ରସ୍ ଆଜି ବିଭିନ୍ନ ବୁଝାମଣାପତ୍ରରେ ସ୍ୱାକ୍ଷର କରିବା ସହ ଚୂଡ଼ାନ୍ତ ଚୁକ୍ତିନାମା ଆଦାନ ପ୍ରଦାନ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ଆତଙ୍କବାଦର ମୁକାବିଲା ସହ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଉଚ୍ଚଶିକ୍ଷା ଏବଂ ଗବେଷଣା ଓ ସାଂସ୍କୃତିକ ସହଯୋଗ ଦିଗରେ ଉଭୟ ଦେଶ ସହଭାଗୀ ହେବେ ବୋଲି ପ୍ରତିବଦ୍ଧତା ପ୍ରକାଶ ପାଇଛି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଇପ୍ରସ୍ର ରାଷ୍ଟ୍ରପତି ନିକସ୍ କ୍ରିଷ୍ଟୋ ଡୋଲାଇଟ୍ସଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି,
1: ସାଇପ୍ରସ୍ ଭାରତ କେ ଟପ୍ 10 ଇନ୍ଭେଷ୍ଟର୍ସ ମେ ସେ ଏକ ହେ। ପିଛଲେ ଏକ ଦଶକ ମେ ସାଇପ୍ରସ୍ ସେ ଭାରତ ମେ ନିବେଶ ଲଗଭଗ ଡବଲ ହୁଆ ହେ। ଦୋନୋ ଦେଶୋ କେ ବିଚ୍ ଟ୍ରଷ୍ଟ ବଢ଼ା ହେ। ଭାରତ ୟୁରୋପିଆନ ୟୁନିୟନ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ସେ ତମାମ ନଈ ସମ୍ଭାବନାଏ ବନି ହେ। ଇସକା ଲାଭ ଉଠାତେ ହୁଏ ହମ ଅଗଲେ 5 ବର୍ଷୋ ମେ ଇସ ଇନ୍ଭେଷ୍ଟମେଣ୍ଟ କୋ ଫିର ସେ ଡବଲ କରନେ କା ଲକ୍ଷ୍ୟ ରଖ ରହେ ହେ।
0: ଆଜି ସନ୍ଧ୍ୟାରେ ସାଇପ୍ରସ୍ ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ। ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଆସନ୍ତା ବର୍ଷ ଫେବୃୟାରୀ ମାସରେ 65 ବର୍ଷ ପୂରଣ ହେଉଥିବା ବେଳେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ଦେଶ ମଧ୍ୟରେ ସହଯୋଗପୂର୍ଣ୍ଣ ଭାଗିଦାରିତା ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି 4-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀ, ଅଧିକାରୀ ଏବଂ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବୈଠକରେ ଜୀବନଧାରଣର ସହଜତା, ବ୍ୟବସାୟ କ୍ଷେତ୍ରରେ ସହଜତା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ଅନେକଗୁଡ଼ିଏ ସଂସ୍କାରମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସରକାର ଦେଶର ସୀମାକୁ ଅବୈଧ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡାର, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସେ କହିଛନ୍ତି, ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
2: स्थापना से अब तक 65 से 2026 तक सीमा सुरक्षा बल के जिन जवानों ने अपनी अप्रतिम देशभक्ति और कर्तव्य परायणता का प्रदर्शन करते हुए अपना सर्वोच्च बलिदान दिया है, वो सभी 2000 से ज्यादा जवानों को मन पूर्वक श्रद्धांजलि और आदर पूर्वक नमन करना चाहता हूं।
0: ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସୀମା ସୁରକ୍ଷା କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ଭାବେ ଆନ୍ତର୍ଜାତିକ ସୀମାରେଖାକୁ ବିବେଚନା କରାଯିବା ଉଚିତ। ସେ କହିଛନ୍ତି, କେବଳ ସୀମାବର୍ତ୍ତୀ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଯଥେଷ୍ଟ ନୁହେଁ, ତେବେ ସେ କ୍ଷେତ୍ରରେ ସୃଷ୍ଟି ହେଉଥିବା ଅନେକ ପ୍ରକାରର ଆହ୍ୱାନର ମୁକାବିଲା କରିବା କ୍ଷେତ୍ରରେ ବିଏସ୍ଏଫ୍ ସଫଳ ହୋଇଛି। ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ରବନୀତ ସିଂଙ୍କର ଆସନ୍ତା ମାସରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଛି। ଘୋଷଣା କରାଯାଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ମଧ୍ୟ ଭୋଟ୍ ଗଣତି କରାଯିବ। ନିର୍ବାଚନ ଆୟୋଗ ମଧ୍ୟ ମହାରାଷ୍ଟ୍ର ଓ ତାମିଲନାଡୁରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ଏଆଇଏଡିଏମ୍କେ ସାଂସଦ ସି ଭି ସନ୍ମୁଗମ୍ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଆସନ୍ତା ମାସ 18 ସେହି 2 ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ।

0: କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକ ଚଳିତ ମାସ 26 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗରେ ମୁକ୍ତ ଆଲୋଚନା ସହ ଗତବର୍ଷ ଜୁଲାଇ 1 ତାରିଖରେ ୱାଶିଂଟନ୍ ଡିସିରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ଏହି ଶିଖର ସମ୍ମିଳନୀରେ ମତ ବିନିମୟ ହେବ। କ୍ୱାଡ୍ ରାଷ୍ଟ୍ରସମୂହ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ତଥା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନ ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଶିଖର ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ନୂଆଦିଲ୍ଲୀ ଗସ୍ତ ସମୟରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀମାନେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେରଳମ୍ର 16 ବିଧାନସଭାର ବାଚସ୍ପତି ଭାବେ 7 ଥରର କଂଗ୍ରେସ ବିଧାୟକ ଥିରୁଭାଞ୍ଚୁର ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି। ସେଠାକାର ବିଧାନସଭା ଇତିହାସରେ ଶାସକ ୟୁଡିଏଫ୍, ବାମଦଳ ଏବଂ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ବାଚସ୍ପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। 140 ଜଣିଆ ବିଧାନସଭାରେ ଶାସକ ୟୁଡିଏଫ୍ ପ୍ରାର୍ଥୀ ଶ୍ରୀ ରାଧାକ୍ରିଷ୍ଣନ 101 ଭୋଟ୍ରେ ବିଜୟୀ ହୋଇଥିଲେ। ନବମ ଶ୍ରେଣୀରୁ 3 ଭାଷା ବାଧ୍ୟତାମୂଳକ ଭାବେ ଜୁଲାଇ 1 ଅଧ୍ୟୟନ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ନୂଆ ନୀତିକୁ ବିରୋଧ କରି ଦାୟର ହୋଇଥିବା ଆବେଦନ ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ମୁକୁଲ ରୋହତକି, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହି ମାମଲା ଉପସ୍ଥାପନ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ବିପୁଲ ଏମ୍ ପାଞ୍ଚୋଲି ସଦସ୍ୟ ରହିଛନ୍ତି। ଶ୍ରୀ ରୋହତକି କହିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ସିବିଏସ୍ଇ ପକ୍ଷରୁ ପ୍ରଣୀତ ନୂଆ ନୀତି ଅନୁଯାୟୀ ନବମ ଶ୍ରେଣୀରେ 2 ଅତିରିକ୍ତ ଭାଷାକୁ ବାଧ୍ୟତାମୂଳକ ଭାବେ ଅଧ୍ୟୟନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବା ଲାଗି ପ୍ରଧାନ ବିଚାରପତି ସମୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁବପିଢ଼ି ମଧ୍ୟରେ ପ୍ରେଗାବାଲିନ୍ ଔଷଧର ଅପବ୍ୟବହାର ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ରାଜ୍ୟରୁ ଏହି ଔଷଧର ଦୁରୁପଯୋଗ ହେଉଥିବା ରିପୋର୍ଟ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ଅତ୍ୟଧିକ ଯନ୍ତ୍ରଣା, ସ୍ନାୟୁଜନିତ ରୋଗ କ୍ଷେତ୍ରରେ ଏହି ଔଷଧର ବ୍ୟବହାର କରାଯାଇଥାଏ। ତେବେ କେତେକ ରାଜ୍ୟରେ ଏହାକୁ ନିଶା ଔଷଧ ଭାବରେ ପ୍ରବଳ ବ୍ୟବହାର କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଔଷଧ ନିୟମାବଳୀର ଅନୁଚ୍ଛେଦ H1ରେ ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ IBCA ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଓ ଆଫ୍ରିକୀୟ ୟୁନିୟନ୍ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଅବସରରେ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ଦେଶବାସୀଙ୍କୁ ଏକ ସହଜ ଜୀବନଯାପନ ଲାଗି ଜୈବ ବିବିଧତାର ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 98 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holds discussion with President of Cyprus Nikos Christodoulidis in New Delhi, says India and Cyprus aim to double investment flows in next 5 years. Elections for 2020.

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ
2: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଟିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା,

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ସରକାର ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶ ସୀମାକୁ ଡ୍ରୋନ୍, ରାଡାର୍, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
1: आने वाले एक साल के अंदर ही स्मार्ट बॉर्डर कंसेप्ट के साथ सीमा सुरक्षा बल की सुरक्षा में सभी प्रकार की तकनीक को लैस कर एक अभेद बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय, ड्रोन, रडार, आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
0: ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। ଦେଶରେ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଏଥିରେ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଆଦିକୁ ଗୁରୁତ୍ୱ ଦିଆଯାଇଛି। 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ହେଲେ ଦାସତ୍ୱର ମାନସିକତା ତ୍ୟାଗ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ଭୋଟ୍ ଗଣତି କରାଯିବ। ସମ୍ବଲପୁରରେ ରବିଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ 1 ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଅଣାଯାଇ ତଳିଆ ଜମିରେ ଚାଷ ହୋଇଥିବା ଧାନକୁ କିଣାଯିବା ପାଇଁ ଉଦ୍ୟମ କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 1,18,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ସରକାର ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ

0: ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିଛନ୍ତି। କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀଙ୍କୁ 6 ସପ୍ତାହର ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକରେ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା ଫଳରେ 6 ଜଣଙ୍କ ମୃତ୍ୟୁ ହୋଇଛି। 4 ଜଣ ଗୁରୁତର ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଟିଏ ଅଟୋରେ 10 ଜଣ ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନୀତିକାନ୍ତି ପାଇଁ ବୈଠକରେ ଆଲୋଚନା ହୋଇଛି।
1: ପ୍ରତିବର୍ଷ ଗୋଟିଏ ଆଲୋଚନା ଏଭଳିଆ ଭାବରେ ହୁଏ। ସମସ୍ତେ ସମସ୍ତଙ୍କର ବିଭିନ୍ନ ପ୍ରକାର ଯୋଉ ମତ ଦେଇଛନ୍ତି, କ'ଣ କଲେ ଠାକୁରଙ୍କର ରଥଯାତ୍ରା ଏବଂ ବିଭିନ୍ନ ସ୍ନାନଯାତ୍ରାଠୁ ଆରମ୍ଭ କରିକି ପୁରା ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ ହେବ, ଭଲରେ ହେବ ଏବଂ ଯୋଉ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଛନ୍ତି ଦର୍ଶନ କରିବାକୁ ସେ ସମୟ ଭିତରେ, ସେମାନଙ୍କ ପାଇଁ ବି ସୁଗମ ହେବ ଦର୍ଶନ। ଇଏ ସବୁ କଥାକୁ ଆଧାର କରିକି ଅନେକ ଗୁଡ଼ିଏ ଆଲୋଚନା ଚର୍ଚ୍ଚା ହୋଇଛି ଏବଂ ତାରି ଆଧାରରେ ବିଭିନ୍ନ ବରିଷ୍ଠ ଦୈତାପତିମାନେ ଯୋଉ ସବୁ ପରାମର୍ଶ ଦେଇଛନ୍ତି ସେ ପରାମର୍ଶକୁ ଆଧାର କରିକି ଆମେମାନେ ସେହି ଅନୁଯାୟୀ ଯୋଉ କାର୍ଯ୍ୟକ୍ରମ ହେବ ତାକୁ ନିଷ୍ପତ୍ତି ନେଉଛୁ ଏବଂ ନିର୍ଘଣ୍ଟ ସେ ଅନୁସାରେ ସ୍ଥିର ହେଉଛି।
0: ରାଜ୍ୟରେ ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀ କିମ୍ବା ବିଦେଶୀ ନାଗରିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସ୍ୱଷ୍ଟ ଓ ବିସ୍ତୃତ ଆଇନ ନଥିବା ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରିଛନ୍ତି। ବିଶେଷକରି ଏଭଳି ଅନୁପ୍ରବେଶକାରୀଙ୍କ ପାଇଁ ଥିବା ଅଟକ କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶରୁ ଆସି ପ୍ରାୟ 35 ବର୍ଷ ଧରି ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିବା ସମୟରେ ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା 25 ତାରିଖରୁ ଆରମ୍ଭ ହୋଇ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ରହିବ। ଏହି ଅବଧି ମଧ୍ୟରେ 8 ଦିନ ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ତାରିଖରେ ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ। କୋର୍ଟର କାର୍ଯ୍ୟଧାରା ଓ ଜରୁରୀ ମାମଲାର ଶୁଣାଣି ସମ୍ପର୍କରେ ହାଇକୋର୍ଟଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ଓ ବାଣିଜ୍ୟ ଓ ପରିବହନ ସଚିବ ଏନ୍ଭିଏସ୍ ରାଜପୁତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଚାନ୍ଦବାଲିରେ ନିର୍ମାଣାଧୀନ ସଂଗ୍ରହାଳୟ, ଇକୋ ଟୁରିଜିମ୍ ପାର୍କ, ଆଖଣ୍ଡଳମଣି ମନ୍ଦିରର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକିବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ରହିଥିବା ସରକାରୀ ଆଇନ, ଦାୟିତ୍ୱ ଓ ଜନସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନ୍ୟାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ମସିହାରୁ ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଜୈବ ବିବିଧତାର ସୁରକ୍ଷା ଓ ଚିରସ୍ଥାୟୀ ପରିଚାଳନା ପାଇଁ ସମସ୍ତେ ଦୃଢ଼ ସଂକଳ୍ପବଦ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଅଲିବ୍ରିଡ୍ଲେ, ସାମୁଦ୍ରିକ କଇଁଛ, ବିଲୁପ୍ତ ପ୍ରାୟ ଓ ବିରଳ ଉଦ୍ଭିଦ ପ୍ରାଣୀ ପ୍ରଜାତିର ସୁରକ୍ଷା ଆଜିର ଦିନରେ ଅତ୍ୟନ୍ତ ଆବଶ୍ୟକ। ଜଙ୍ଗଲୀ ଫସଲ ପ୍ରଜାତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଚିରସ୍ଥାୟୀ କୃଷି ପାଇଁ ଅତ୍ୟନ୍ତ ଜରୁରୀ। ସମସ୍ତେ ମିଳିମିଶି ସମୃଦ୍ଧ ଜୈବ ବିବିଧତାର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ବାର୍ଷିକ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ

ଆଜି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଛି। ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଉପସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ପାଣିପାଗ, ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି 24 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱିପ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଯବାନରୁ, ଗାଇଛନ୍ତି ଅରିଜିତ ସିଂ ଏବଂ ଶିଲ୍ପା ରାଓ, ଗୀତ କୁମାର, ସଙ୍ଗୀତ ଅନିରୁଦ୍ଧ ରବିଚନ୍ଦ୍ର।

ଏଥର ଶୁଣନ୍ତୁ କଥାଚିତ୍ର କିଶିକା ଭାଇ କିଶିକା ଜାନ୍ କଥାଚିତ୍ରରୁ। ଗାଇଛନ୍ତି କମଲ ଖାନ ଏବଂ ପଲକ ମୁଚ୍ଛଲ, ଗୀତ ସବିର ଅହମ୍ମଦ, ସଙ୍ଗୀତ ହିମେଶ ରେଶମିଆ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 3 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

ଉଚ୍ଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ରାତି 10:00ରେ। ରାତି 10:30ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ, ଶିଳ୍ପୀ ଉସ୍ତାଦ ୟୁନୁସ ହୁସେନ ଖାନ, ରାଗ ବେହାଗଡ଼ା। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00ରେ। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକେଶୁଣୀ ଭଗବାନୀ ବାରଣା ସମୟ ଅପରାହ୍ନ 5ଟା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣେ ଆରମ୍ଭ କରୁଛୁ। ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢ଼ିଆ।
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ବାପା, ଦିଅ 3000।
8: କାହିଁକି?
7: ମୋର ପକେଟ୍ ମନି।
8: ଆରେ ଏବେ ମାତ୍ର 2000 କ୍ୟାଶ୍ ଅଛି।
7: ଆରେ ବାପା, ବୁଲେଟ୍ ଟ୍ରେନ୍ ଯୁଗରେ ଶଗଡ଼ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
8: ଆରେ ବା, ମତେ ବି ଶିଖା, ନିଜର 1000 ନେଇଯା,
7: ତମ ମୋବାଇଲ ଦିଅ,
8: ନେଇଯା।
9: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
10: ସହଜ ଅଟେ ପ୍ରତିଦିନ ନେଣ ଦେଣ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ, ଆଜି ଏହି କ୍ରମରେ ଅଛି ସମ୍ଭାବନା।

ନମସ୍କାର, ଶୁଭ ସନ୍ଧ୍ୟା। ଅନ୍ୟ ଏକ ସୁନେଲି ସନ୍ଧ୍ୟାର ସୂଚନା, ନିଯୁକ୍ତି ବିଜ୍ଞପ୍ତି, ଦେଶ ବିଦେଶ ଖବର ଭିତ୍ତିକ କାର୍ଯ୍ୟକ୍ରମ ସମ୍ଭାବନାକୁ ସ୍ୱାଗତ ଜଣାଉଛି। ମୁଁ ଆପଣ ସମସ୍ତଙ୍କ ରେଡ଼ିଓ ସାଥୀ ନନ୍ଦିତା।

ଆଜିର ପ୍ରଥମ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ଓଏସ୍ଏସ୍ସି ତରଫରୁ ଫୁଡ୍ ସେଫ୍ଟି ଅଫିସର ଗ୍ରୁପ୍ ବି ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ବିଏସ୍ସି, ବିଟେକ୍ ବା ବିଇ, ଏମ୍ଏସ୍ସି, ଏମ୍ଫିଲ୍ ବା ପିଏଚ୍ଡି। ଏଠାରେ ମୋଟ 84 ପଦବୀ ରହିଅଛି। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ରହିଅଛି ଚଳିତ ବର୍ଷ ଜୁଲାଇ ମାସ 8 ତାରିଖ। ଏହି ପଦବୀ ପାଇଁ ବୟସ ସୀମା ରହିଅଛି 21 ବର୍ଷରୁ 42 ବର୍ଷ। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ https://www.ossc.gov.in କୁ ଯାଇ ଦେଖିପାରିବେ। ଦ୍ୱିତୀୟ ନିଯୁକ୍ତିଟି ରହିଅଛି ଉତ୍କଳ ୟୁନିଭର୍ସିଟି ବାଣୀବିହାର ଭୁବନେଶ୍ୱର ତରଫରୁ ପ୍ରଫେସର କମ୍ ପ୍ରିନ୍ସିପାଲ ଡାଇରେକ୍ଟର ଆସୋସିଏଟ୍ ପ୍ରଫେସର ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ବିଜ୍ଞପ୍ତିଟି ପ୍ରକାଶ କରାଯାଇଅଛି। ଏଠାରେ ମୋଟ 141 ପଦବୀ ଖାଲି ରହିଅଛି। ସେହି 141 ପଦବୀ ମଧ୍ୟରୁ ପ୍ରଫେସର ପାଇଁ 39, ଆସୋସିଏଟ୍ ପ୍ରଫେସର ପାଇଁ 51, ଆସିଷ୍ଟାଣ୍ଟ ପ୍ରଫେସର ପାଇଁ 51 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ଏନି ମାଷ୍ଟର ଡିଗ୍ରୀ, ଏମ୍ଫିଲ୍ ବା ପିଏଚ୍ଡି। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଜୁନ୍ ମାସ 20 ତାରିଖ। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହି ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ତାଙ୍କ ଅଫିସିଆଲ ୱେବସାଇଟ୍ https://utkaluniversity.ac.in କୁ ଯାଇ ଦେଖିପାରିବେ। ତୃତୀୟ ନିଯୁକ୍ତିଟି ରହିଅଛି ଷ୍ଟାଫ୍ ସିଲେକ୍ସନ୍ କମିଶନ ଏସ୍ଏସ୍ସି ନ୍ୟୁଦିଲ୍ଲୀ ତରଫରୁ ଗ୍ରୁପ୍ ବି, ଗ୍ରୁପ୍ ସି ପଦବୀ ଯେପରି ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, ଜୁନିୟର ଷ୍ଟାଟିଷ୍ଟିକାଲ ଅଫିସର, ଆସିଷ୍ଟାଣ୍ଟ ଅଡିଟ୍ ଅଫିସର, ଟେକ୍ସ ଆସିଷ୍ଟାଣ୍ଟ, ଅଡିଟର, ଏକାଉଣ୍ଟାଣ୍ଟ, ପୋଷ୍ଟାଲ ଆସିଷ୍ଟାଣ୍ଟ ଏବଂ ତା ସହିତ ଆହୁରି ମଧ୍ୟ ପଦବୀ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 12,256 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ଏନି ଗ୍ରାଜୁଏଟ୍, ଏନି ବ୍ୟାଚଲର୍ସ ଡିଗ୍ରୀ, ଏମ୍ବିଏ ବା ପିଜିଡିଏମ୍। ତା ସହିତ ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଜୁନ୍ ମାସ 22 ତାରିଖ। ଆପଣମାନେ ଯଦି ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହି ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ତାଙ୍କର ଅଫିସିଆଲ ୱେବସାଇଟ୍ https://ssc.gov.in କୁ ଯାଇ ଦେଖିପାରିବେ। ଚତୁର୍ଥ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି ରେଲୱେ ରିକ୍ୱାରମେଣ୍ଟ ବୋର୍ଡ୍ସ RRB ମିନିଷ୍ଟ୍ରି ଅଫ୍ ରେଲୱେଜ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତରଫରୁ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ALP ପାଇଁ ବିଜ୍ଞପ୍ତିଟି ପ୍ରକାଶ କରାଯାଇଅଛି। ଏଠାରେ ମୋଟ 11,127 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ଏନି ଗ୍ରାଜୁଏଟ୍, ବିଟେକ୍ ବା ବିଇ, ଡିପ୍ଲୋମା ଏବଂ ITI କରିଥିବା ଜରୁରୀ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଜୁନ୍ ମାସ 14 ତାରିଖ। ଏହି ପଦବୀ ପାଇଁ ବୟସ ସୀମା ରହିଅଛି 18 ବର୍ଷରୁ 30 ବର୍ଷ। ଆପଣମାନେ ଯଦି ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ www.rrbald.gov.in କୁ ଯାଇ ଦେଖିପାରିବେ ଏବଂ ତା ସହିତ www.rrbmumbai.gov.in କୁ ଯାଇ ମଧ୍ୟ ଦେଖିପାରିବେ। ପଞ୍ଚମ ନିଯୁକ୍ତିଟି ରହିଅଛି ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ଓଡ଼ିଶା ତରଫରୁ ଅଙ୍ଗନବାଡ଼ି ୱାର୍କର ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 3 ପଦବୀ ଖାଲି ରହିଅଛି। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହାକୁ ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି 12th ଶ୍ରେଣୀ ପାସ୍। ଏହି ପଦବୀ ପାଇଁ ବୟସ ସୀମା ରହିଅଛି 18 ବର୍ଷରୁ 35 ବର୍ଷ। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଆବେଦନ କରିବାର ଶେଷ ତାରିଖଟି ରହିଅଛି ଚଳିତ ବର୍ଷ।

ଜୁନ୍ ମାସ ଏକ ତାରିଖ ଷଷ୍ଠ ନିଯୁକ୍ତିଟି ରହିଅଛି ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ନାଲକୋରୁ ଅପରେଟର ଜୁନିୟର ଫୋର୍ମ୍ୟାନ୍ ମାଇନ୍ସ ଜୁନିୟର ଫୋର୍ମ୍ୟାନ୍ ଇଲେକ୍ଟ୍ରିକାଲ୍ ଏସ୍ୟୁପିଟି ଅପରେଟର ଏମିତି ଅନେକ ପଦବୀ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 268 ପଦବୀ ଖାଲି ରହିଅଛି। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ଏଠାର ଶିକ୍ଷାଗତ ଯୋଗ୍ୟତା ରହିଅଛି BSc ଡିପ୍ଲୋମା ଏବଂ ITI। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଜୁନ୍ ମାସ 10 ତାରିଖ। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ https://www.nalcoindia.com ଯାଇ ଦେଖିପାରିବେ। ସପ୍ତମ ନିଯୁକ୍ତିଟି ମଧ୍ୟ ରହିଅଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ CGLS ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏହି ପଦବୀ ପାଇଁ ଯେଉଁ ଏକ୍ଜାମ୍ଟି ଦେବାକୁ ପଡ଼େ ତାହା ହେଉଛି କମ୍ବାଇଣ୍ଡ ଗ୍ରାଜୁଏଟ୍ ଲେବଲ୍ ରିକ୍ୱାର୍ମେଣ୍ଟ ଏକ୍ଜାମିନେସନ୍ ଫର୍ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ସ୍ପେଶିଆଲିଷ୍ଟ ପୋଷ୍ଟ ବା ସର୍ଭିସ୍ 2025। ଏଠାରେ ମୋଟ 149 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ଏନି ବ୍ୟାଚଲର୍ସ ଡିଗ୍ରୀ BSc ଡିପ୍ଲୋମା ଏନି ପୋଷ୍ଟ ଗ୍ରାଜୁଏଟ୍ ICWA। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ରହିଅଛି ଚଳିତ ବର୍ଷ ଜୁଲାଇ ମାସ 8 ତାରିଖ। ଯଦି ଆପଣମାନେ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ www.ossc.gov.in ଯାଇ ଦେଖିପାରିବେ। ଅଷ୍ଟମ ନିଯୁକ୍ତିଟି ରହିଅଛି ଇଷ୍ଟ କୋଷ୍ଟ ରେଲୱେରୁ ଜୁନିୟର ଇଞ୍ଜିନିୟର ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 4 ପଦବୀ ହିଁ ରହିଅଛି। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ଏଠାର ଶିକ୍ଷାଗତ ଯୋଗ୍ୟତା ରହିଅଛି ଡିଗ୍ରୀ ଅର୍ ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଅର୍ ମେକାନିକାଲ୍ ଇଞ୍ଜିନିୟରିଂ, ତା ସହିତ ITI ଏବଂ 12 ଶ୍ରେଣୀ ପାସ୍। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ରହିଅଛି ଚଳିତ ବର୍ଷ ଜୁନ୍ ମାସ 5 ତାରିଖ ଏବଂ ତା ସହିତ ଏହି ପଦବୀ ପାଇଁ ବୟସ ସୀମା ରହିଅଛି 18 ବର୍ଷରୁ 47 ବର୍ଷ। ନବମ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ ଏମ୍ସ ଭୁବନେଶ୍ୱର ତରଫରୁ ଟ୍ୟୁଟର ବା ଡୋମିନେଟର ପଦବୀ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 62 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି MBBS MSc ଇନ୍ ମେଡ଼ିକାଲ୍ ସ୍ପେଶିଆଲିଟି ଫ୍ରମ୍ MCI ବା NMC ଇନଷ୍ଟିଚ୍ୟୁଟ୍ ଏବଂ ତା ସହିତ MD ବା PhD। ଏହି ପଦବୀ ପାଇଁ ବୟସ ସୀମା ରହିଅଛି 21 ବର୍ଷରୁ 30 ବର୍ଷ। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ତା'ର ଶେଷ ତାରିଖ ରହିଅଛି ଚଳିତ ବର୍ଷ ଜୁନ୍ ମାସ 5 ତାରିଖ। ଦଶମ ନିଯୁକ୍ତିଟି ରହିଅଛି ନ୍ୟାସନାଲ୍ କାଉନସିଲ୍ ଫର୍ ସିମେଣ୍ଟ ଆଣ୍ଡ ବିଲ୍ଡିଂ ମେଟେରିଆଲ୍ସ NCBରୁ NCB କ୍ୟାଡର ଅଫିସିଆଲ୍ସ ଯେପରି ଡ୍ୟୁଟି ମ୍ୟାନେଜର ମ୍ୟାନେଜର ଗ୍ରୁପ୍ ମ୍ୟାନେଜର ଅଫିସ ଆସିଷ୍ଟାଣ୍ଟ ହିନ୍ଦୀ ଆସିଷ୍ଟାଣ୍ଟ ଆଡ଼ମାଇନ୍ ଆସିଷ୍ଟାଣ୍ଟ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 26 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି BA BTech ବା BE ଡିପ୍ଲୋମା MCOM MSc। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହି ପଦବୀ ପାଇଁ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣମାନେ ତାଙ୍କ ଅଫିସିଆଲ୍ ୱେବସାଇଟ୍ https://www.ncbindia.com ଯାଇ ଦେଖିପାରିବେ। 11ତମ ଏବଂ ଶେଷ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି ବ୍ୟାଙ୍କ ଅଫ୍ ବରୋଡା ମୁମ୍ବାଇ ତରଫରୁ ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 5000 ପଦବୀ ଖାଲି ରହିଅଛି। ଏହି 5000 ପଦବୀ ମଧ୍ୟରୁ ଓଡ଼ିଶାରେ 92 ପଦବୀ ଖାଲି ରହିଅଛି। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ତାହେଲେ ଆବେଦନ କରିବାକୁ ହେଲେ

ଶିକ୍ଷାଗତ ଯୋଗ୍ୟତା ରହିଅଛି ଏନି ଗ୍ରାଜୁଏଟ୍ ଡିଗ୍ରୀ ଏବଂ ତା ସହିତ ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଅଛି ଚଳିତ ବର୍ଷ ଜୁନ୍ ମାସ 8 ତାରିଖ। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ତାଙ୍କ ଅଫିସିଆଲ୍ ୱେବସାଇଟ୍ http://bankofbaroda.bank.in ତା ସହ https://bfsissc.com କୁ ଯାଇ ଦେଖିପାରିବେ।

ପୃଥିବୀରେ ଥିବା ପ୍ରତ୍ୟେକ ଜୀବ, ମଣିଷ, ପଶୁପକ୍ଷୀ, ଗଛଲତା, କୀଟପତଙ୍ଗ ଓ ସୂକ୍ଷ୍ମ ଜୀବ ପ୍ରକୃତିର ଏକ ଅମୂଲ୍ୟ ଅଂଶ। ପ୍ରକୃତିର ଏହି ବିଭିନ୍ନ ପ୍ରକାରର ଜୀବଜଗତର ସମାହାରକୁ ଜୈବ ବିବିଧତା ବା ବାୟୋଡାଇଭର୍ସିଟି କୁହାଯାଇଥାଏ। ଜୈବ ବିବିଧତା ପୃଥିବୀର ସନ୍ତୁଳନ ରକ୍ଷା କରେ, ପରିବେଶକୁ ସୁସ୍ଥ ରଖେ ଓ ମାନବ ଜୀବନକୁ ସୁରକ୍ଷିତ କରିଥାଏ। ଏହାର ଗୁରୁତ୍ୱକୁ ବିଶ୍ୱବ୍ୟାପୀ ବୁଝାଇବା ପାଇଁ ପ୍ରତିବର୍ଷ ମେ ମାସ 22 ତାରିଖ ତଥା ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ବା ଇଣ୍ଟରନ୍ୟାସନାଲ୍ ଡେ ଫର୍ ବାୟୋଲୋଜିକାଲ୍ ଡାଇଭର୍ସିଟି ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜୈବ ବିବିଧତାର ସୁରକ୍ଷା, ଏହାର ମହତ୍ତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ପ୍ରକୃତି ସହିତ ମଣିଷର ସମ୍ପର୍କକୁ ଆହୁରି ମଜବୁତ କରିବା। ଆଜିର ସମୟରେ ଜଙ୍ଗଲ କାଟିବା, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଅନେକ ପ୍ରଜାତି ଲୋପ ପାଇବାରେ ଲାଗୁଛନ୍ତି, ତେଣୁ ଜୈବ ବିବିଧତାର ସୁରକ୍ଷା ବହୁତ ଆବଶ୍ୟକ। ଏହି ଦିବସର ଇତିହାସ ବହୁତ ଗୁରୁତ୍ୱପୂର୍ଣ୍ଣ। 1992 ବ୍ରାଜିଲର ରିଓଡି ଜେନେରିଓରେ ଆୟୋଜିତ ପୃଥିବୀ ସମ୍ମିଳନୀରେ ଜୈବ ବିବିଧତା ସମ୍ପର୍କିତ ଚୁକ୍ତି ଗ୍ରହଣ କରାଯାଇଥିଲା। ପରେ ୟୁନାଇଟେଡ୍ ନେସନ୍ ଦ୍ୱାରା ଏହାକୁ ଆହୁରି ଗୁରୁତ୍ୱ ଦିଆଗଲା ଏବଂ ପ୍ରତିବର୍ଷ ମେ ମାସ 22 ତାରିଖକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବରେ ପାଳନ କରାଯାଉଛି। ଜୈବ ବିବିଧତା ଆମ ଜୀବନରେ ଅନେକ ଉପକାର କରିଥାଏ। ଗଛ ଆମକୁ ଅମ୍ଳଜାନ ଦେଇଥାଏ, ପଶୁପକ୍ଷୀ ପରିବେଶର ସନ୍ତୁଳନ ରକ୍ଷା କରନ୍ତି, ଅନେକ ଉଦ୍ଭିଦ ଔଷଧ ତିଆରିରେ ବ୍ୟବହୃତ ହୋଇଥାଏ ଓ କୃଷି କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରଜାତିର ମହତ୍ତ୍ୱ ଅଛି। ଜୈବ ବିବିଧତା ବିନା ପୃଥିବୀର ଜୀବନ ସମ୍ଭବ ନୁହେଁ। ଆମ ଦେଶ ଭାରତ ଜୈବ ବିବିଧତାରେ ବହୁତ ସମୃଦ୍ଧ ଦେଶ। ଏଠାରେ ହିମାଳୟ ଠାରୁ ଆରମ୍ଭ କରି ସମୁଦ୍ର ତଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପ୍ରାକୃତିକ ପରିବେଶ ଦେଖାଯାଇଥାଏ। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଅନେକ ଜଙ୍ଗଲ, ପଶୁପକ୍ଷୀ ଓ ପ୍ରାକୃତିକ ସମ୍ପଦ ରହିଅଛି। ଭିତରକନିକା, ସିମ୍ଲିପାଲ ଭଳି ଅଞ୍ଚଳମାନେ ଜୈବ ବିବିଧତାର ଉତ୍କୃଷ୍ଟ ଉଦାହରଣ। ଏଠାରେ ଆପଣମାନେ ଦେଖିପାରିବେ ସିମ୍ଲିପାଲ ନ୍ୟାସନାଲ୍ ପାର୍କ ଏବଂ ଭିତରକନିକା ନ୍ୟାସନାଲ୍ ପାର୍କ। ଆଜିର ଜୈବ ବିବିଧତା ଅନେକ ସମସ୍ୟାର ସମ୍ମୁଖୀନ। ଜଙ୍ଗଲ କାଟିବା, ଶିଳ୍ପାୟନ, ପ୍ରଦୂଷଣ, ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର, ଜଳବାୟୁ ପରିବର୍ତ୍ତନ ଏବଂ ଶିକାର କାରଣରୁ ଅନେକ ଜୀବ ବିଲୁପ୍ତ ହେବାରେ ଅଛନ୍ତି। ଯଦି ଆମେ ଏହି ସମୟରେ ସଚେତନ ନହେବା, ତେବେ ଆଗାମୀ ପିଢ଼ି ପାଇଁ ଅନେକ ପ୍ରାକୃତିକ ସମ୍ପଦ କେବଳ ଇତିହାସରେ ରହିଯିବ। ଏହି ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସଂଗଠନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ, ବୃକ୍ଷରୋପଣ, ଆଲୋଚନା ଚକ୍ର ଓ ପ୍ରକୃତି ସୁରକ୍ଷା ଅଭିଯାନ ଆୟୋଜିତ ହୋଇଥାଏ। ଶେଷରେ କହିବି ଯେ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ କେବଳ ଗୋଟିଏ ଦିବସ ନୁହେଁ, ଏହା ଆମକୁ ପ୍ରକୃତିକୁ ଭଲ ପାଇବା, ସୁରକ୍ଷା କରିବା ଓ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ପୃଥିବୀ ଛାଡ଼ିଯିବାର ସନ୍ଦେଶ ଦେଇଥାଏ। ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବୁ, ତେଣୁ ଜୈବ ବିବିଧତାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ପ୍ରକୃତି ଆମକୁ ଜୀବନ ଦେଇଛି, ତେଣୁ ତାହାର ସୁରକ୍ଷା କରିବା

ଥିଲା କିଛି ନିଯୁକ୍ତି ବିଜ୍ଞପ୍ତି ସୂଚନା ଏବଂ ତା ସହିତ ଆଜି ଦିନର ବିଶେଷତ୍ୱ ସମ୍ପର୍କରେ କିଛି ସଂକ୍ଷିପ୍ତରେ ମତାମତ। ଏବେ ତ ସମୟ ଟିକ୍ ଟିକ୍ କରି ଇସାରା କଲେଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ମୋର ସେଇ ଶେଷ ଅନୁରୋଧଟି, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଲେଖି ନିଶ୍ଚିତ ଭାବରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଜୀବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତଟି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ଆଜିର ଏହି ସମ୍ଭାବନା ସନ୍ଧ୍ୟାରେ ମୁଁ ଥିଲି ଆପଣମାନଙ୍କ ସାଥୀ ନନ୍ଦିତା। ଏବେ ଆପଣମାନଙ୍କ ଶୁଭମନାସୀ ମୁଁ ଏବେ ବିଦାୟ ନେଉଛି। ରହିଲି, ନମସ୍କାର।

ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଦେଖିରେ ଶେଷ ହେଲା।

ଏଥିରୁ ଆସନ୍ତୁ ଜାଣିନେବା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ପରଜା ଗୀତ, ପରିବେଷଣ କରିଛନ୍ତି ଲବି ପରଜା ଓ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ ରିଲେକୁ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲ, ଶିଳ୍ପୀମାନେ ହେଲେ ଜୁବିନ ନୋଟିଆଲ, ରାହୁଲ ସାଥୁ, ତୁଲ୍ହା ଅଞ୍ଜୁମ ଏବଂ କବିତା ସେଠ। ରାତି 8:15 ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରିବୁ କେତୋଟି ସମ୍ବଲପୁରୀ ଗୀତ। ରାତି 8:30 ସ୍ପୋର୍ଟସ୍ ସ୍କାନ ସ୍ପଟଲାଇଟ୍ ରାତି 9:16। କରେଣ୍ଟ ଆଫେୟାର୍ସ ରାତି 9:30। କାର୍ଯ୍ୟକ୍ରମଗୁଡ଼ିକ ରିଲେକୁ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 10:00। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ ରାତି 10:30। ଶିଳ୍ପୀ ହେଲେ ଉସ୍ତାଦ ୟୁନୁସ ହୁସେନ ଖାନ, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବେହାଗଡ଼ା। ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

0: ଆକାଶବାଣୀ ଭବାନୀପାଟଣ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆକେ ଶୁଣି ଭବାଲି ବାଟୁଣା ଆଦିବାସୀ ଗୀତ କ୍ରମରେ ପ୍ରଚାର କରୁଛୁ ପରଜା ଗୀତ। ପରିବେଷଣ କରିଛନ୍ତି ଲବି ପରଜା ଓ ସାଥୀ।

ବର୍ତ୍ତମାନ କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପରଜା ଭଉଣୀମାନେ ବଣକୁ କାଠ ଆଣିବାକୁ ତଥା ପତ୍ର ଆଣିବାକୁ ଯିବା ସମୟରେ ଗାଉଥିବା ଗୀତ।

ଆଦିବାସୀ ଗୀତ କ୍ରମରେ ଶୁଣିଥିଲେ ପରଜା ଗୀତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55 ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15 ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47 କେନ୍ଦ୍ରରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ 11:15 ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ଯୁବକ ଯୁବତୀଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଏବଂ ଖାଲି ପଡ଼ିଥିବା ସରକାରୀ ପଦ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରୋଜଗାର ମେଳାର ଆୟୋଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା 18 ରୋଜଗାର ମେଳା ମାଧ୍ୟମରେ ପ୍ରାୟ 12 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଦକ୍ଷତା, ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ସ୍ଥିରତା ଏବଂ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରଗୁଡ଼ିକ ପାଇଁ ଆଗାମୀ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ପୁରୀଠାରେ ଭାରତୀୟ ମାଲବାହୀ ପରିବହନ ମହାସଂଘ FFFAIର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଭାରତର ଲଜିଷ୍ଟିକ୍ କ୍ଷେତ୍ର ସାମଗ୍ରୀ ପରିବହନ ସହ ଆକାଂକ୍ଷାକୁ ସଂଯୋଗ, ବ୍ୟବସାୟକୁ ସଶକ୍ତ, ନିଯୁକ୍ତି ସୃଷ୍ଟି ଏବଂ ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ଦେଶର $5 ଟ୍ରିଲିୟନ୍ ଅର୍ଥନୀତି ଆକାଂକ୍ଷା ପୂରଣ କରିବା ଦିଗରେ FFFAI ଭଳି ସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୂ ରାଜନୈତିକ ଉତ୍ତେଜନା, ଯୋଗାଣ ଶୃଙ୍ଖଳ ବାଧା, ବର୍ଦ୍ଧିତ ମାଲ ପରିବହନ ଆଦି କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହାର ଦୀର୍ଘ ବେଳାଭୂମି, ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବନ୍ଦର ଯୋଗାଯୋଗ ଓ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ବୋଲି ରାଜ୍ୟପାଳ କହିଛନ୍ତି। ପୂର୍ବ ଭାରତର ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ପାଇଁ ଆଗାମୀ ଦିନରେ ଓଡ଼ିଶାରେ ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ ଆୟୋଜନ କରାଯିବ। ଏନେଇ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଶିଳ୍ପ ସଂଘ ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷ ଅନିଲ ସିଂ ଏବଂ ଉପାଧ୍ୟକ୍ଷ ମଣିକାନ୍ତ ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଛନ୍ତି। ସମ୍ମିଳନୀରେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନା କୁ ସାକାର କରିବା ପାଇଁ ଏହିସବୁ ରାଜ୍ୟଗୁଡ଼ିକର ସମନ୍ୱିତ ଭୂମିକା, ଓଡ଼ିଶାର ଅଭିବୃଦ୍ଧି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା

ଜୈବବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବବିବିଧତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଶିମିଳିପାଳ ବାଘ ସଂରକ୍ଷଣ, ହାତୀ କରିଡର ସୁରକ୍ଷା, ଭିତରକନିକାରେ କୁମ୍ଭୀର ପ୍ରଜନନ କାର୍ଯ୍ୟକ୍ରମ, ହେନ୍ତାଳ ବନର ପୁନରୁଦ୍ଧାର ଓ ବ୍ୟାପକ ବୃକ୍ଷରୋପଣ ଭଳି ପଦକ୍ଷେପ ଓଡ଼ିଶାକୁ ଲୋକକୈନ୍ଦ୍ରିକ ସଂରକ୍ଷଣ ମଡେଲ ଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହି ଅବସରରେ ଗନ୍ଧମାର୍ଦ୍ଧନର କାହାଣୀ, ଓଡ଼ିଶା ଜୈବବିବିଧତା ବୋର୍ଡର ବାର୍ଷିକ କାର୍ଯ୍ୟକାରୀ ରିପୋର୍ଟ ସହିତ ଚାରୋଟି ପ୍ରମୁଖ ପୁସ୍ତକ ଓ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ଜୈବବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ 8 ଜଣଙ୍କୁ ଜୈବବିବିଧତାର ରକ୍ଷକ ଓ 2 ଜଣଙ୍କୁ ଜୈବବିବିଧତାର ବିଜେତା ଭାବେ ସମ୍ମାନିତ କରାଯାଇଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି। ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ, ଦୈତାପତି ନିଯୋଗ, ସେବାୟତ ଓ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତି ନିର୍ଘଣ୍ଟ ନେଇ ଆଗୁଆ ସୂଚନା, ଭିଡ଼ ନିୟନ୍ତ୍ରଣ, ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ବାରିକେଡ୍ ବ୍ୟବସ୍ଥା ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ସଚେତନତା ସୃଷ୍ଟି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆବଶ୍ୟକ ପରିମାଣରେ ସାର ମହଜୁଦ ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ମାର୍କଫେଡ୍ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। କଞ୍ଚାମାଲ ଯୋଗାଣ ଅଭାବରୁ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଖୁବ୍ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଏବଂ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଝାରସୁଗୁଡ଼ାଠାରେ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ର ଲୋକାର୍ପଣ ହୋଇଯାଇଛି। ହିତାଧିକାରୀମାନଙ୍କ ସୁବିଧା ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଏବଂ ବ୍ଲକ ସ୍ତରରେ ଗ୍ରେନ୍ ଏଟିଏମ୍ ସେବା ଉପଲବ୍ଧ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ 55 ନୂତନ ଗ୍ରେନ୍ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଢିଅ ପଟା ବଣ୍ଟନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ 4,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମନ୍ତ୍ରୀ ପ୍ରଦାନ କରିଛନ୍ତି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମେଡିକାଲ ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ଼ଠାରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ପ୍ରଶାସନ, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ଆଦି ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି। ଭୁବନେଶ୍ୱରଠାରେ ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇ 2 ଦିବସୀୟ ଦିଗ୍ଦର୍ଶନ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହ ବୃତ୍ତିଗତ କ୍ଷେତ୍ରରେ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ 12 ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ଉତ୍ତର ପୁସ୍ତିକାର ଫଟୋକପି ପାଇବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଆସନ୍ତା ରବିବାର ଯାଏଁ ଛାତ୍ରଛାତ୍ରୀମାନେ ଉତ୍ତର ପୁସ୍ତିକା ପାଇପାରିବେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ସମ୍ବଲପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯୋଗଦେଇ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ଦୁର୍ବଳ ନଦୀବନ୍ଧ ଚିହ୍ନଟ ତଥା ମରାମତି, 24 ଘଣ୍ଟିଆ ସହାୟତା କେନ୍ଦ୍ର ଏବଂ ଦୈନିକ ରିପୋର୍ଟ ପ୍ରେରଣ ଆଦି ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଖବର ସଂକ୍ଷେପରେ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବାର ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନସ୍ଥ ତାଳଚୁଆ ପଞ୍ଚାୟତର 5 ଗ୍ରାମରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି।
ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସମ୍ମିଳନୀ କକ୍ଷରେ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏଥିରେ ଜିଲ୍ଲାର 157ଟି ଜନଜାତି ବହୁଳ ଗ୍ରାମ

0: ଉପରେ ହିତାଧିକାରୀଙ୍କୁ ସରକାରଙ୍କର ସମସ୍ତ ସୁବିଧା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ମାଣାଧୀନ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ପାଣିପାଗ ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବାଧିକ ତାପମାତ୍ରା 45.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପାଣିପାଗ ବିଶେଷଜ୍ଞ ଡକ୍ଟର ରାଜଶ୍ରୀ ଭିପିଏମ୍ ପ୍ରତିକ୍ରିୟାରେ କହିଛନ୍ତି,
1: ଓଡ଼ିଶା के ऊपर हाईएस्ट मैक्सिमम टेम्परेचर 45.5 डिग्री सेल्सियस झारसुगुड़ा स्टेशन से दर्ज की गई है। ओडिशा के ऊपर झारसुगुड़ा सांबलपुर और खुर्दा डिस्ट्रिक्ट के आइसोलेटेड प्लेसेस से हीटवेव कंडीशन रियलाइज।
0: मुख्य संवाद पुणी थरे ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ, ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ବୈଷୟିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବିଶ୍ୱ ସମୁଦାୟକୁ ପ୍ରାକୃତିକ ଜଗତ ସହିତ ଅଙ୍ଗାଙ୍ଗୀ ଭାବେ ପୁନଃ ସଂଯୋଗୀକରଣ କରିବାକୁ ଚାହିଁଲେ ଜୈବିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ଜରୁରୀ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ, ପ୍ରାକୃତିକ ବିପର୍ଯ୍ୟୟ, ସହରୀକରଣର ପ୍ରଭାବ, ବନାଗ୍ନିର ପ୍ରାଦୁର୍ଭାବ, ଖଣି ଖନନ ଯୋଗୁଁ ପରିବେଶ ପ୍ରଦୂଷଣ ଆଦି କୁପ୍ରଭାବଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। 2006 ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ବୈଷୟିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଜୈବ ବିବିଧତା ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ବିକାଶ ଏବଂ ଏ ଦିଗରେ ପ୍ରୟାସକୁ ଜାରି ରଖିବା ଉପରେ ଚଳିତ ବର୍ଷର ବାର୍ତ୍ତା ସୂଚାଇଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବାର ଆବଶ୍ୟକତା, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଜୈବ ବିବିଧତା ବାୟୁମଣ୍ଡଳରେ ଅମ୍ଳଜାନ ଭରିଥାଏ। ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବଗୁଡ଼ିକର ସୁରକ୍ଷା ଦିଗରେ ଜୈବ ବିବିଧତା ବିଶେଷ ଭୂମିକା ଗ୍ରହଣ କରିଥାଏ। ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ପରିବେଶ ପ୍ରଦୂଷଣ, ବାସୋପଯୋଗୀ ସ୍ଥାନର ଅଭାବ, ଗଛ କଟା ଭଳି ଅନେକ ପ୍ରସଙ୍ଗ ଜୈବ ବିବିଧତା ସୁରକ୍ଷାରେ ବାଧା ସୃଷ୍ଟି କରୁଛି। ଫଳସ୍ୱରୂପ ପ୍ରତ୍ୟେକ ବର୍ଷ କିଛି ପ୍ରାଣୀ ଏବଂ ଉଦ୍ଭିଦ ପୃଥିବୀ ପୃଷ୍ଠରୁ ଲୁପ୍ତ ହୋଇଯାଉଛନ୍ତି। ଆଧୁନିକ ସମାଜ ଗଠନ ଲକ୍ଷ୍ୟ ନେଇ ବର୍ତ୍ତମାନ ଯେଉଁସବୁ କାର୍ଯ୍ୟ ଚାଲିଛି ତାକୁ ନିରୀକ୍ଷଣ କଲେ ଜଣାପଡ଼େ, ପରିବେଶ ଉନ୍ନତ ହେବା ବଦଳରେ ବିନାଶ ଆଡ଼କୁ ଗତି କରୁଛି। ଏକ ଆକଳନ ଅନୁଯାୟୀ ଭାରତ ଉଭୟ ଉଦ୍ବେଗଜନକ ଜୈବ ବିବିଧତାର ଆହ୍ୱାନ ଏବଂ ଆଶାପ୍ରଦ ସୁଯୋଗର ସମ୍ମୁଖୀନ ହୋଇଛି। ବିଶ୍ୱର ସର୍ବାଧିକ ଜନବହୁଳ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ ଭାରତର ଜନସଂଖ୍ୟାର ସାନ୍ଦ୍ରତା ଦ୍ୱାରା ଏହାର ଜୈବ ବିବିଧତା ସମୃଦ୍ଧତା କ୍ରମଶଃ ଚାପଗ୍ରସ୍ତ ଏବଂ ବିପଦ ସଂକୁଳ ଅବସ୍ଥାରେ ଉପନୀତ ହୋଇଛି। ବର୍ଦ୍ଧିତ ସହରୀକରଣ, ଦ୍ରୁତ ଶିଳ୍ପାୟନ, ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ଭୂମିର ରୂପାନ୍ତରଣ ଏଭଳି ପରିସ୍ଥିତିର କାରଣ ଭାବେ ଗ୍ରହଣ କରାଯାଉଛି। ଏହାଦ୍ୱାରା ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ସହିତ ପରିସଂସ୍ଥା ବିଖଣ୍ଡିତ ହେଉଛି। ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟିର କାରଣ ହେଉଛି। ନିରନ୍ତର ବିକାଶକୁ ସମର୍ଥନ କରୁଥିବା ନିୟମର ପ୍ରଣୟନ, ସଂରକ୍ଷଣ ପାଇଁ ଆବଶ୍ୟକ ପାଣ୍ଠିର ଆବଣ୍ଟନ ଏବଂ ଦକ୍ଷ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ନୀତି ଏଥିପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ବିଶ୍ୱରେ ଚିହ୍ନଟ ହୋଇଥିବା 17 ମହାଜୈବ ବିବିଧତା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତର ବିଭିନ୍ନ ପରିବେଶଗତ ଅବସ୍ଥିତିରେ ଜଙ୍ଗଲ, ତୃଣଭୂମି, ଆର୍ଦ୍ରଭୂମି, ମରୁଭୂମି ଏବଂ ଉପକୂଳ ତଥା ସାମୁଦ୍ରିକ ପରିସଂସ୍ଥା ପରି ପ୍ରାକୃତିକ ବାସସ୍ଥଳୀରେ ବହୁବିଧ ଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁ ଉପଲବ୍ଧ ଅଛନ୍ତି। ଏପରିକି ବିଶ୍ୱରେ ଲିପିବଦ୍ଧ ହୋଇଥିବା ଜୀବଜଗତ

ଗୁଡ଼ିକ ମଧ୍ୟରୁ ସ୍ତନ୍ୟପାୟୀ ଜାତିର 8.58%, ପକ୍ଷୀ ଜାତିର 13.66%, ସରୀସୃପ ଜାତିର 7.91%, ଉଭୟଚର ଜାତିର 4.66%, ମତ୍ସ୍ୟ ଜାତିର 11.72%, ଉଦ୍ଭିଦ ଜାତିର 11.8% ଭାରତରେ ରହିଛି। ଅନ୍ୟ ରାଷ୍ଟ୍ରରେ ଏତେ ସଂଖ୍ୟକ ଜୈବ ବିବିଧତା ଉପଲବ୍ଧ ହୁଅନ୍ତି ନାହିଁ, ତେଣୁ ଏହି ବିବିଧତାକୁ ଆମ ଜୀବନ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଏ ଦିଗରେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ସଂରକ୍ଷିତ ଜୈବମଣ୍ଡଳ, ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ଆଦି ବିଭିନ୍ନ ବର୍ଗରେ 1500 ଅଧିକ ସଂରକ୍ଷିତ ଅଞ୍ଚଳ ସ୍ଥାପନ ଅନ୍ତର୍ଭୁକ୍ତ। ସମଗ୍ର ବିଶ୍ୱରେ ସ୍ଥଳ ଏବଂ ଜଳଭାଗରେ ବିଭିନ୍ନ ସ୍ତରର ଉଦ୍ଭିଦ, ପ୍ରାଣୀ ଏବଂ କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାର ପରିଣାମ ମଣିଷ ଏବଂ ପ୍ରକୃତି ଉଭୟଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ। ବିଶ୍ୱର ପ୍ରାୟ 8 ପ୍ରଜାତି ମଧ୍ୟରୁ 10 ପ୍ରଜାତି ଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଖାଦ୍ୟ ଏବଂ ମଧୁର ଜଳ ଯୋଗାଣରେ ହ୍ରାସ, ବିପର୍ଯ୍ୟୟ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ସମେତ ମାନବ କଲ୍ୟାଣ ପାଇଁ ଆଧୁନିକ ଇକୋସିଷ୍ଟମ୍ ସୃଷ୍ଟି କରିବା ଦିଗରେ ପ୍ରୟାସ ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହେଉଛି। ତେବେ ଏଥିପାଇଁ ସମର୍ପଣ ଭାବ ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶରେ ପ୍ରକୃତିର ସଂରକ୍ଷଣ ନିମନ୍ତେ ମଧ୍ୟ ଆଇନଗତ ଢାଞ୍ଚା ବେଶ୍ ସୁଦୃଢ଼ ରହିଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ ଏବଂ ଜୈବ ବିବିଧତା ଆଇନ ଅନ୍ତର୍ଭୁକ୍ତ। ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସାମିଲ କରାଯାଇଛି। ଭବିଷ୍ୟତ ପାଇଁ ସମୃଦ୍ଧ ଜୈବ ବିବିଧତାର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ।

ಆಕಸ್ಮಣೆ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର. ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ. ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ. ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ. ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳେ ଆଭାସୀ ମାଧ୍ୟମରେ ଉନବିଂଶ ରୋଜଗାର ମେଳା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳା ଆୟୋଜନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ। ପୂର୍ବରୁ ଦେଶରେ 18 ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12,00,000 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆର୍ଥିକ ସଂଯୋଗୀକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ, ଜାତୀୟ ଶିକ୍ଷା, ସଂସ୍କୃତି ଏବଂ ଭାରତ ୟୁରୋପୀୟ ସଂଘ ସହଭାଗିତା ଆଦି ବିଷୟରେ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସିବି ଜର୍ଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ସେ କହିଛନ୍ତି, ସାଇପ୍ରସ୍ ପକ୍ଷରୁ ମୁମ୍ବାଇଠାରେ ବାଣିଜ୍ୟ କାର୍ଯ୍ୟାଳୟ ଖୋଲାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ସାଇପ୍ରସ୍ଠାରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ନେଇ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାଇପ୍ରସ୍ ରାଷ୍ଟ୍ରପତି ଯୋଗ ଦେଇଥିଲେ। ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍ଠାରେ 26/11 ଆତଙ୍କବାଦୀ ଆକ୍ରମଣ ଘଟଣାର ସ୍ମାରକୀ ସ୍ଥଳରେ ସାଇପ୍ରସ୍ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରୀ ଜର୍ଜ କହିଛନ୍ତି, ସାଇପ୍ରସ୍ ଭାରତକୁ ସୀମାପାର ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ନିରନ୍ତର ସହାୟତା କରୁଛି। ଆସନ୍ତା ବର୍ଷଠାରୁ ସାଇପ୍ରସ୍ରେ ୟୁପିଏ କାର୍ଯ୍ୟକାରୀ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି। କେନ୍ଦ୍ର ସରକାର ବାଂଲାଦେଶ ଏବଂ ପାକିସ୍ତାନର ସମଗ୍ର ସୀମାନ୍ତକୁ ଅବୈଧ କରିବା ଲକ୍ଷ୍ୟରେ ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀଠାରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହ ଏବଂ ରୁସ୍ତମ୍ଜୀ ସ୍ମାରକୀ ବକ୍ତୃତା ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି, ଆସନ୍ତା ବର୍ଷ ମଧ୍ୟରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି କାର୍ଯ୍ୟ ଆଗେଇ ଚାଲିଛି। ସ୍ମାର୍ଟ ସୀମା ପ୍ରକଳ୍ପ ଅଧୀନରେ ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ବିନିଯୋଗରେ ସୀମା ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡର୍, ଅତ୍ୟାଧୁନିକ କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା

0: ଯୋଗ କରାଯାଇ ସୁରକ୍ଷିତ ରଖାଯିବ। ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ଆରମ୍ଭ ହେବା ଦ୍ୱାରା ସୀମା ସୁରକ୍ଷା ବାହିନୀ ଯବାନମାନଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଭାବେ ସହଜ ଏବଂ ସଶକ୍ତ ହୋଇପାରିବ। ଭାରତ ନିଶ୍ଚିତ ରୂପେ ସାଇବର ଆତଙ୍କ ଯୁଦ୍ଧ ଏବଂ ଡ୍ରୋନ୍ ଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ନୂତନ ପ୍ରଯୁକ୍ତି ବିଦ୍ୟା ଆପଣାଇବ ବୋଲି ଶ୍ରୀ ଶାହା କହିଛନ୍ତି।
1: ଆନେ ୱାଲେ ଏକ ସାଲ କେ ଅନ୍ଦର ହି ସ୍ମାର୍ଟ ବର୍ଡର କନ୍ସେପ୍ଟ କେ ସାଥ ସୀମା ସୁରକ୍ଷା ବଲ କି ସୁରକ୍ଷା ମେ ସଭି ପ୍ରକାର କି ତକନିକ କୋ ଲେସ କରକର ଏକ अभेद बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय ड्रोन रडार आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
0: ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ କେନ୍ଦ୍ର ସରକାର କେବଳ ଅନୁପ୍ରବେଶକୁ ରୋକି ନାହାନ୍ତି ବରଂ ପ୍ରତିଟି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ଦେଶରୁ ତଡ଼ି ଦେଇଛନ୍ତି। ତ୍ରିପୁରା ଆସାମ ଏବଂ ପଶ୍ଚିମବଙ୍ଗ ସରକାର ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନୀତିନିୟମକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ବିରୋଧ କରୁଥିବା ସେ କହିଛନ୍ତି। ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବାର ଏବେ ପ୍ରକୃଷ୍ଟ ସମୟ ଆସିଛି ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ ପାଞ୍ଚ ଦଶନ୍ଧି ଧରି ଚାଲିଥିବା ନକ୍ସଲ ସମସ୍ୟା ଏବେ ଭାରତରୁ ଦୂରୀଭୂତ ହୋଇପାରିଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଚଳିତ ମାସ 24 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆସନ୍ତାକାଲି ଧାର୍ଯ୍ୟ କରାଯାଇଥିଲା। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅହେତୁକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପଭି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ନିମନ୍ତେ ଆବେଦନ କରିବା ଲାଗି ଦୁଇ ଦିନ ସମୟ ପାଇପାରିବେ। ଦେଶର ବରିଷ୍ଠ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଜୀବନ ନାମକ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ନୂଆଦିଲ୍ଲୀଠାରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଜୀବନ ଆପ୍ରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଜରୁରୀକାଳୀନ ସହାୟତା ଏବଂ ବରିଷ୍ଠ ନାଗରିକମାନଙ୍କ ଘର ସମ୍ପର୍କିତ ସମସ୍ତ ବିବରଣୀ ଉପଲବ୍ଧ ହେବ। ଏଥିରେ ବରିଷ୍ଠ ନାଗରିକମାନେ ଯେପରି ସହଜରେ ଏହି ଆପ୍ ବ୍ୟବହାର କରିପାରିବେ ସେଥିପାଇଁ ଧ୍ୟାନ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ମଧ୍ୟ ସତାୟୁ ନାମକ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି। ଦେଶର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭା ସହିତ 100 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଯୋଗ କରାଯାଇ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନରେ ନୂତନ ରେକର୍ଡ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତବର୍ଷ ଫେବୃୟାରୀରେ ଏହି ସଂଖ୍ୟା 50 କୋଟି ଥିବାବେଳେ ଏବେ ଏହା 100 କୋଟିରୁ ଉର୍ଦ୍ଧ୍ୱ ଅତିକ୍ରମ କରିଛି। ପ୍ରତି 2-3 ମାସ ମଧ୍ୟରେ ପାଖାପାଖି 10 କୋଟି ସ୍ୱାସ୍ଥ୍ୟ ତଥ୍ୟକୁ ଏହି ଆଭା ପୋର୍ଟାଲରେ ସଂଯୋଗୀକରଣ କରାଯାଇପାରିଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ 15 କୋଟିରୁ ଉର୍ଦ୍ଧ୍ୱ ଆଭା ସଂଯୋଗୀକୃତ ସ୍ୱାସ୍ଥ୍ୟ ତଥ୍ୟ ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ପାଖାପାଖି 12 କୋଟି ସ୍ୱାସ୍ଥ୍ୟ ତଥ୍ୟ ରହିଛି। ଦେଶର ଅଧିକାଂଶ ଭାଗରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଗତ 4 ଦିନ ମଧ୍ୟରେ ବିଦ୍ୟୁତ୍ ଚାହିଦା ଅତ୍ୟଧିକ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନରେ ବିଦ୍ୟୁତ୍ ଚାହିଦା ସର୍ବାଧିକ 270.82 ଗିଗାୱାଟ୍ରେ ପହଞ୍ଚିଥିଲା, ଯାହାକି ପୂର୍ବ ରେକର୍ଡ ଅତିକ୍ରମ କରିଛି। ସେହିପରି ବିଦ୍ୟୁତ୍ ଚାହିଦା ସୋମବାର 257 ଗିଗାୱାଟ୍, ମଙ୍ଗଳବାର 260 ଗିଗାୱାଟ୍ ଏବଂ ବୁଧବାର 265 ଗିଗାୱାଟ୍ ରହିଥିଲା। ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାଗରିକମାନେ ବିଦ୍ୟୁତ୍କୁ ଠିକ୍ ରୂପେ ବିନିଯୋଗ କରିବା ଲାଗି କୁହାଯାଇଛି। 2 ଜଣ ଭାରତୀୟ ପର୍ବତାରୋହୀ ଅରୁଣ କୁମାର ତିୱାରୀ ଏବଂ ସନ୍ଦୀପ ଆରେ ଏଭରେଷ୍ଟ ପର୍ବତ ଶୃଙ୍ଗରୁ ଅବରୋହଣ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ନେପାଳର ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟରେ ଗତକାଲି ଏହି 2 ଜଣ ପହଞ୍ଚିଥିଲେ ଏବଂ ଆଜି ଶୃଙ୍ଗରୁ ଅବରୋହଣ କରିବା ସମୟରେ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହା ହେଉଛି ଚଳିତ ଋତୁରେ ଏଭରେଷ୍ଟ ଶୃଙ୍ଗରେ 4ର୍ଥ ମୃତ୍ୟୁ। ପୂର୍ବରୁ ନେପାଳର 3 ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନର କାନ୍ଧାର ହେରାଟ ଘୋର ଏବଂ ତାଖାର ପ୍ରଦେଶରେ ଗତକାଲି ରାତିରେ ପ୍ରବଳ ବର୍ଷା ଓ ପବନରେ 6 ଜଣଙ୍କର ମୃତ୍ୟୁ ହେବା ସହ 11 ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବର୍ଷା ପବନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ବଡ଼ ବଡ଼ ଗଛ ସୋଲାର ପ୍ୟାନେଲ ଆଦି ଭାଙ୍ଗିରୁଜି ଯାଇଛି ଏବଂ କେତେକ ଘର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ମାର୍ଚ୍ଚ 26 ତାରିଖ ପରଠାରୁ 250 ଜଣଙ୍କ ମୃତ୍ୟୁ ହେବା ସହ

0: 344 ଜଣ ଆହତ ହୋଇଛନ୍ତି ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ 70,000 ପରିବାର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭାରତ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଏବଂ ନରୱେର ଜିଓ ଟେକ୍ନିକାଲ ଇନ୍ଷ୍ଟିଚ୍ୟୁଟ୍ ଏନ୍ଜିଆଇ ମଧ୍ୟରେ ଟନେଲ ଇଞ୍ଜିନିୟରିଂ କ୍ଷମତା ଗଠନ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଭାରତର ଜାତୀୟ ରାଜପଥଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଏନ୍ଏଚ୍ଏଆଇର ପ୍ରତିବଦ୍ଧତା ସ୍ୱରୂପ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଦୁଇପକ୍ଷ ମଧ୍ୟରେ ବୁଝାମଣା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ବିଭିନ୍ନ ଗବେଷଣା ଏବଂ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୁଝାମଣା 5 ବର୍ଷ ଲାଗି କାର୍ଯ୍ୟକାରୀ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଏବଂ ନରୱେ ମଧ୍ୟରେ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ଦୀର୍ଘସ୍ଥାୟୀ ଇଞ୍ଜିନିୟରିଂ କାର୍ଯ୍ୟ ନେଇ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରାଯାଇପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତି ପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବରଗଡ଼ ସହର ଦେଇ ଯାଇଥିବା ବରଗଡ଼ ଭେଡେନ୍ କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱନୀ କୁମାର ଷଡ଼ଙ୍ଗୀ ପ୍ରାୟ 50 କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ କାମର ଶୁଭ ଦେଇଛନ୍ତି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ବରଗଡ଼ ଘରୋଇ ବସ୍ଷ୍ଟାଣ୍ଡ ନିକଟରୁ ଆରମ୍ଭ ହୋଇଥିବା ବେଳେ 2 ବର୍ଷ ମଧ୍ୟରେ ଶେଷ କରିବାର ଯୋଜନା ରହିଛି। ଏ ସମ୍ପର୍କରେ ଏସ୍ଡିଓ ରାଜକୁମାର ମିଶ୍ର କହିଛନ୍ତି,
2: ଆମର ବରଗଡ଼ରେ ବହୁତ ଦିନରୁ ଗୋଟେ ଆଶା ଥିଲା ଯେ ଗୋଟେ ବସ୍ କଣ୍ଡକ୍ଟ କରାଯିବ ବୋଲି, ଯେଉଁଟାକି ମାନନୀୟ ମୁଖ୍ୟମନ୍ତ୍ରୀ ଆମର ଧନୁଯାତ୍ରାରେ ତାକୁ ଡିକ୍ଲେୟାର କରିଥିଲେ ଏବଂ ତା ପାଇଁ ବୋଲି ସେ 108 କୋଟି ଟଙ୍କାର ଗୋଟେ ଡିପିଆର୍ ମଧ୍ୟ ତିଆରି ହୋଇଥିଲା, ଯେଉଁଟାକି 3,561 ରୁ 5,473 ମିଟର ପର୍ଯ୍ୟନ୍ତ ହେବାର ଲକ୍ଷ୍ୟ ଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟରେ 4,145 ମିଟରରୁ 5,140 ମିଟର ପର୍ଯ୍ୟନ୍ତ 974 ମିଟରର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତାହା ପାଇଁ ମାନ୍ୟବର MLA ଭିତ୍ତିପ୍ରସ୍ତର ମଧ୍ୟ ଦେଇଛନ୍ତି କରିଛନ୍ତି ଏବଂ ଏହାର ଏଷ୍ଟିମେଟେଡ୍ କଷ୍ଟ ପାଖାପାଖି 89.91 କୋଟି ଟଙ୍କା ରହିଅଛି। ଏହି ପ୍ରକଳ୍ପ ହେବା ଦ୍ୱାରା ବହୁତ ଗୁଡ଼ିଏ ଉପକାର ଆମେ ପାଇବା, ଯେମିତିକି କେନାଲଟି ଆବର୍ଜନା ମୁକ୍ତ ହୋଇଯିବ, ଯେଉଁଟାକି ବର୍ତ୍ତମାନ କୌଣସି ସବୁ ପ୍ରକାର ଡେବ୍ରିଜ ଯାଇକି ସେ କେନାଲରେ ପକାଉଛନ୍ତି, ଯେଉଁଟାକି ବହୁତ ପ୍ରକାର ପ୍ରୋବ୍ଲେମ କ୍ରିଏଟ୍ କରୁଛି ପାଣି ଯିବାରେ, ସେଇଟା ମୁକ୍ତ ହେବ। ଟ୍ରାଫିକ୍ ମଧ୍ୟ ନିୟନ୍ତ୍ରଣ ହେବ ଏବଂ ସେ ତା ଉପରେ ଆମେ ପାର୍କିଂ ଫାର୍କିଂ ସୁବିଧା ବି ଆମେ ରଖିବୁ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସବୁ ପ୍ରକାର ପଦକ୍ଷେପ ନିଆଯାଇଅଛି।
1: ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ବରଗଡ଼ ଜିଲ୍ଲାର କେତେକ ବିଦ୍ୟାଳୟରେ ଏହି ଯୋଜନାରେ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଉନ୍ନତମାନର ଶ୍ରେଣୀ କକ୍ଷ, ଛାତ୍ରାବାସ, ଖେଳପଡ଼ିଆ ଆଦି ନିର୍ମାଣ କରାଯିବ ବୋଲି ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ ସୂଚନା ଦେଇଛନ୍ତି।
3: ଆମର ବରଗଡ଼ ଜିଲ୍ଲାରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କର ଯୋଜନା ରହିଛି, ଯେଉଁ ଯୋଜନାରେ କି ପ୍ରଥମ ପର୍ଯ୍ୟାୟରେ 2ଟି ଆମର ପାଇକମାଲ ବ୍ଲକ ବାଦିକଣ୍ଠା ଉଚ୍ଚ ବିଦ୍ୟାଳୟ ଏବଂ ଝାରବନ୍ଦ ବ୍ଲକର ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆମର ଅତାର ବ୍ଲକରେ ଲସ୍ତଲା ଉଚ୍ଚ ବିଦ୍ୟାଳୟ, ଆମର ଗରିଆ ଟିକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାପସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଡ଼େନ୍ ବ୍ଲକରେ ସିଆଲଖଣ୍ଡତା ଉଚ୍ଚ ବିଦ୍ୟାଳୟ ଏବଂ ପଦ୍ମ ବ୍ଲକରେ ଡଙ୍ଗାଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଗାଇସ୍ପିଲ ବ୍ଲକରେ ଜାମୁଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୁଣ୍ଡାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମର ଗୋଦାବରିଶ ଆଶ୍ରୟ ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ଯୋଜନା କରାଯାଇଛି, ସରକାରଙ୍କ ଦ୍ୱାରା ଅନୁମତି ହୋଇଛନ୍ତି।

0: ଏବଂ ଏଇ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ଯେଉଁ ଯୋଜନା ରହିଛି ସରକାରଙ୍କର, ସେଠାରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀ ତଥା ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ଭାବରେ ପଞ୍ଚାୟତ ସ୍ତରରେ ପାଠ ପଢ଼ିବେ ଏବଂ ସେମାନଙ୍କ ପ୍ରତ୍ୟେକ ସୁବିଧା ଖେଳ କଷ୍ଟ ଆରମ୍ଭ କରି ଶିକ୍ଷା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏଇ ଯେଉଁ କାର୍ଯ୍ୟକ୍ରମ ରହିଛି ସେଥିରେ ଆମର ଜଣେ NBCC ଏଜେନ୍ସି ସେଇ କାମଟି ହାତକୁ ନେଇଛି ଏବଂ ତା'ର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି ଏବଂ ଉଭୟ ପର୍ଯ୍ୟାୟକୁ କିଭଳି ଭାବରେ ଜିଲ୍ଲାରେ ଏକାଥରେ କରାଯିବ ସେଥିପାଇଁ ଚେଷ୍ଟା କରାଯାଇଛି। ଏବଂ ସରକାରଙ୍କ ଯୋଜନା ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ଏହି ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଦୁଇଟି ନିଆଯାଇଛି ଆମର ପାଇକମାଲ ବ୍ଲକ ଏବଂ ଝାରବନ୍ଦ ବ୍ଲକରେ, ତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 7ଟି ଟୋଟାଲ 9ଟି ବିଦ୍ୟାଳୟ ନିଆଯାଇଛି।
1: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟ ପୁସ୍ତକ ସୁମନ୍ନ ଷଷ୍ଠ ଅଧ୍ୟାୟରେ ଘେସ୍ର ମହାନ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂଙ୍କ ଜୀବନୀ ସମ୍ପର୍କରେ ଏକ ଲେଖାରେ ଥିବା କେତେକ ତଥ୍ୟଗତ ଏବଂ ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

0: ତାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି ଏବଂ ଉଭୟ ପର୍ଯ୍ୟାୟକୁ କିଭଳି ଭାବରେ ଜିଲ୍ଲାରେ ଏକାଥରେ କରାଯିବ ସେଥିପାଇଁ ଚେଷ୍ଟା କରାଯାଇଛି ଏବଂ ସରକାରଙ୍କ ଯୋଜନା ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ଏହି ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଦୁଇଟି ନିଆଯାଇଛି ଆମର ପାଇକମାଲ ବ୍ଲକ ଏବଂ ଝାରବନ୍ଦ ବ୍ଲକରେ, ତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 7ଟି ଟୋଟାଲ 9ଟି ବିଦ୍ୟାଳୟ ନିଆଯାଇଛି।
1: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟ ପୁସ୍ତକ ସୁମନ ଷଷ୍ଠ ଅଧ୍ୟାୟରେ ଘେନ୍ସର ମହାନ ସ୍ୱାଧୀନତା ସଂଗ୍ରାମୀ ମାଧୁ ସିଂଙ୍କ ଜୀବନୀ ସମ୍ପର୍କରେ ଏକ ଲେଖାରେ ଥିବା କେତେକ ତଥ୍ୟଗତ ଏବଂ ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ ପକ୍ଷରୁ ବରଗଡ଼ର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଚଳିତ ମାସ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକରଞ୍ଜନୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟର ସର୍ବାଧିକ ଧାନ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ 183ଟି ମଣ୍ଡିରେ ଚଳିତ ମାସ 11 ତାରିଖରୁ ରବିଧାନ ସଂଗ୍ରହ ଆରମ୍ଭ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ 53ଟି ପ୍ରାଥମିକ କୃଷି ସେବା ସମବାୟ ଜରିଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଜିଲ୍ଲାରେ 1 ଲକ୍ଷରୁ ଅଧିକ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି ଏବଂ ସେମାନଙ୍କୁ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ଭବାନୀପାଟଣା।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଚାଷବାସ କ୍ରମରେ ଆଜି ରହିଛି ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଏହାର ସିଧା ପ୍ରଚାର ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଟକ୍ ଷ୍ଟୁଡ଼ିଓକୁ।

0: ଚାଷବାସ କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଚାଷୀ ଭାଇ କକା ଦଦା ମା ବୁହେନ ମନକେ ମୁଇଁ ଘୁରବାରୁ ଦଦାର ଜୁହାର। ଆମର ଚାଷୀ ଦଦା ମାନେ ତ ବାରବାନୀ ଚାଷ କରୁଛନ୍। କେତେ କେତେବେଳେ ଆମର ଚାଷକେ ନାନାଦି ସମସ୍ୟାର ସମାଧାନ ମାନେ ସମସ୍ୟା ଆସି ସମସ୍ୟାର ସମାଧାନ ଲାଗି ଆମେ ବିଶେଷଜ୍ଞ ଆଜ୍ଞା ମନକେ ଦିଦି ମନକ ଠାନୁନ୍ ପରାମର୍ଶ ନେଇକରି ଆମେ କାମେ ଲଗାସୁଁ। ତ ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମର ବୈଠକକେ ବିଶେଷଜ୍ଞ ଦିଦି ଜଣେ ଆସିଛନ୍। ଦିଦିର ନାଁ ପ୍ରଶାନ୍ତି ନାୟକ। ଦିଦି ସହକାରୀ ମତ୍ସ୍ୟ ଅଧିକାରୀ ହିପାସେ ଆମର ଭବାନୀପାଟନାରେ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟରେ କାମ କରୁଛନ୍। ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ଅଛେ ସରକାରଙ୍କର ପ୍ରଚଳିତ ମତ୍ସ୍ୟ ପୋଖରୀ ଯୋଜନା। ତାର ଆଗୁନ କରି ଆମର ଫୋନ୍ ଯୋଗାଯୋଗ ନମ୍ବର କହିଦେଉଛୁଁ। ଆମର ଫୋନ୍ ନମ୍ବର ହେଲା 06670295623। ଆର୍ ଗୋଟେ ନମ୍ବର ହେଲା 06670295628। ଆଉ ଥରେ କରି ଆମେ କହିଦେଉଛୁଁ ଯେ 00702956623, 06670295628। ତ ଦିଦି ଆପଣଙ୍କେ ଆମର ବୈଠକ ତରଫରୁ ସ୍ୱାଗତ କରୁଛୁଁ। ଆପଣଙ୍କେ ଜୁହାର।
1: ଜୁହାର ଏବଂ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ବି ମୋର ଜୁହାର। ଆକାଶବାଣୀକୁ ବହୁତ ବହୁତ ଧନ୍ୟବାଦ ଯେ ଆଜି

0: ମତ୍ସ୍ୟ ପୋଖରୀ ଯୋଜନା କୁ ଆମର ବିଷୟବସ୍ତୁ ହିସାବରେ ରଖିଛନ୍ତି ଏବଂ ଆମର କଳାହାଣ୍ଡି ଜିଲ୍ଲାର ସମସ୍ତ ମାଛଚାଷୀମାନଙ୍କ ସହିତ ଯୋଗାଯୋଗ କରିବାର ଗୋଟିଏ ମାଧ୍ୟମ ଦେଇଛନ୍ତି, ତେଣୁ ଆକାଶବାଣୀକୁ ବହୁତ ବହୁତ ଧନ୍ୟବାଦ।
1: ତ ଦିଦି, ସରକାର ତ ନାନାଦି ରକମର ଯୋଜନା ମାନେ କରୁଛନ୍, ଆର ମତ୍ସ୍ୟ ପୋଖରୀ ଯୋଜନା ଗୋଟେ ବି ଯୋଜନା ଏ, ତ ଇ ମତ୍ସ୍ୟ ପୋଖରୀ ଯୋଜନା କରବାର ମୂଳ ଲକ୍ଷ୍ୟ ଆର ଉଦ୍ଦେଶ୍ୟ କାଣା ସବୁ ରହିଛେ?
0: ମତ୍ସ୍ୟ ପୋଖରୀ ଯୋଜନାର ବିଭିନ୍ନ ଲକ୍ଷ୍ୟ ରହିଛି, ସେଠୁ ମୁଖ୍ୟତଃ ତିନିଟି ଲକ୍ଷ୍ୟ ରହିଛି। ପ୍ରଥମ ହେଉଛି ନୂତନ ପୋଖରୀ ଖନନ ମାଧ୍ୟମରେ ଆମେ ଜିଲ୍ଲାରେ ଅତିରିକ୍ତ ଜଳାଶୟ ସୃଷ୍ଟି କରିପାରିବା, ଯାହାଦ୍ୱାରା କି ଆମେ ସେହି ଜଳାଶୟରେ ମାଛ ଚାଷ କରି ମାଛ ଉତ୍ପାଦନ ବୃଦ୍ଧି କରିପାରିବା। ଦ୍ୱିତୀୟତଃ ଆମର ବହୁତ ଗୁଡ଼ିଏ ପୁରୁଣା ପୋଖରୀ ମଧ୍ୟ ରହିଛି, ସେହି ପୋଖରୀ ଗୁଡ଼ାକରେ କମ୍ ଉତ୍ପାଦନ ହେଉଛି, କିନ୍ତୁ ସେଥିରେ କେମିତି ଭାବରେ ଆମେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କରିପାରିବା, ତାହା ମଧ୍ୟ ମତ୍ସ୍ୟ ପୋଖରୀ ଯୋଜନାର ଦ୍ୱିତୀୟ ଉଦ୍ଦେଶ୍ୟ। ଏବଂ ଏହା ଛଡ଼ା ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ହୋଇପାରିବ ଏବଂ ଚାଷୀଙ୍କର ଆୟ ବୃଦ୍ଧି ହୋଇପାରିବ। ଏହା ଛଡ଼ା ଆମର ଗାଁ ଗହଳିରେ ଯେଉଁ ପୁଷ୍ଟିହୀନତା ରହିଛି ସେଇଟା ବି କିଛି କାଂଶରେ ଦୂର ହୋଇପାରିବ। ମୁଖ୍ୟତଃ ଏହି ତିନୋଟି ଲକ୍ଷ୍ୟକୁ ନେଇକି ମତ୍ସ୍ୟ ପୋଖରୀ ଯୋଜନା ସରକାରଙ୍କ ତରଫରୁ ପ୍ରଣୟନ କରାଯାଇଛି।
1: ଆପଣଙ୍କର କଥା ଶୁଣିକରି ତ ନିଶ୍ଚିତ ଭାବେ ଆମର ଚାଷୀ ଦଦାମାନେ ଉତ୍ସାହିତ ହୋଇକରି ମତ୍ସ୍ୟ ପୋଖରୀ ଯୋଜନାରେ ସାମିଲ ହେବେ। ମାତ୍ର ସାମିଲ ହେବାର ଆଗରୁ କରି ଆମର ଚାଷୀ ଦଦାମାନେ କେନ୍ତା କରି ଆବେଦନ କରବେ, ଆଉ କେନ୍ ଚାଷୀ ଦଦାମାନେ ଯୋଗ୍ୟ ହୋଇପାରବେ ସେ ବିଷୟରେ କହିଦିଅନ୍ତି ଦିଦି।
0: ଆଚ୍ଛା, ମତ୍ସ୍ୟ ପୋଖରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ପ୍ରଥମେ ସେମାନେ ପ୍ରତି ବ୍ଲକରେ ଆମର ସହକାରୀ ମତ୍ସ୍ୟ ଅଧିକାରୀ ଅଛନ୍ତି, ତାଙ୍କୁ ଯୋଗାଯୋଗ କରିକି ସମ୍ପୂର୍ଣ୍ଣ ଇନଫର୍ମେସନ୍ ନେଇପାରିବେ। ତା ଛଡ଼ା ଆମର ଅନଲାଇନ୍ ପୋର୍ଟାଲ ଗୋଟେ ଅଛି ଗୋସୁଗମ, ଯାହା ମାଧ୍ୟମରେ ସେମାନେ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ ଏବଂ ସମ୍ପୂର୍ଣ୍ଣ ତଥ୍ୟ ପାଇସାରିଲା ପରେ ଆବେଦନ କରିବେ। ଆବେଦନ କରିବା ପାଇଁ ପ୍ରଥମେ ସେମାନେ ଜଣେ ଓଡ଼ିଶାର ବାସିନ୍ଦା ହୋଇଥିବା ଦରକାର, ତାଙ୍କୁ ବାସସ୍ଥାନର ପ୍ରମାଣପତ୍ରର ଆବଶ୍ୟକତା ରହିଛି। ଏହା ଛଡ଼ା ନିଜସ୍ୱ ଜମି ରହିଥିବା ଦରକାର ଓଡ଼ିଶାରେ।
1: ତ ବୋଧେ କେନ୍ ଚାଷୀ ଦଦା ଗୋଟେ ଆମ ଫୋନ୍ ଯୋଗାଯୋଗ କରୁଛନ୍।
2: ହ୍ୟାଲୋ।
1: ହଁ ହ୍ୟାଲୋ।
2: ହ୍ୟାଲୋ ଆଜ୍ଞା ନମସ୍କାର।
1: ହଁ ଜୁହାର ଦଦା, ଆପଣଙ୍କର ପହିଲା କରି ଆପଣଙ୍କର ନାଁ ଗାଁ ଟିକେ କହିଦିଅନ୍।
2: ମୁଇଁ ଆପଣଙ୍କର ଏଇଟା ଚାଷବାସ କାର୍ଯ୍ୟକ୍ରମ ପହିଲା ଲୋକ ଅଛି ଆଜ୍ଞା। ମୋର ନାଁ ହେଉଛି ସୁବଲ କୁମାର ସାହୁ, ଗ୍ରାମ ପୁଷ୍ପଣ୍ଡି ଭାୟା ବିଜେପୁର ଜିଲ୍ଲା ବର୍ଗନ କହୁଥିଲି ଦଦା।
1: ତ ଆପଣ କେନ୍ତା ଅଛନ୍?
2: ମୁଇଁ ତ ବଢ଼ିଆ ଅଛେ, ଦଦା ଆପଣ ମାନେ କେନ୍ତା ଅଛନ୍?
1: ଆମେ ମାନେ ସବୁ ଭଲ ଅଛୁ, ଆମର ଆକାଶବାଣୀ ପରିବାର ସମସ୍ତେ ଭଲ ଅଛୁ। ତ ଆମର ଦିଦି ତ ପାଖେ ବସିଛନ୍, ଆମର ପ୍ରଶାନ୍ତି ନାୟକ ଦିଦି, ଆଉ ଆପଣ ମନରେ କୌଣସି ପ୍ରଶ୍ନ ଅଛେ ବା ମନେ ପ୍ରଶ୍ନ ଉଠୁଛେ ବେଲେ ପଚାରିକରି ବୁଝିପାରବେ।
2: ଆଜ୍ଞା, ଆଜି ଟପିକ୍ କାଣା ଅଛି ଆଗରୁ ଟିକେ ନେ ଶୁଣି ତ।
1: ହଁ ହଁ, ଆଜି ମତ୍ସ୍ୟ ପୋଖରୀ ଯୋଜନା।
2: ଆଜ୍ଞା ଆଜ୍ଞା। ହ୍ୟାଲୋ।
1: ହଁ, ମତ୍ସ୍ୟ ପୋଖରୀ ଯୋଜନା ଆପଣ ମାଛ ଚାଷ ଉପରେ ଦିଦି ସଙ୍ଗେ କଥାବାର୍ତ୍ତା ହେଇକରି ଜାଣିପାରିବେ, ଯେ କୌଣସି ପ୍ରଶ୍ନ ଅଛେ ଆପଣ ପଚାରି ପାରନ୍।
2: ଆଜ୍ଞା ଆଜ୍ଞା, ମୋର ପ୍ରଶ୍ନ ଅଛେ, ମୋର ଗୋଟେ ମୁଡ଼ାଟ ଅଛେ ଆଜ୍ଞା ଦେଢ଼ ଏକର। ହ୍ୟାଲୋ।
1: ହଁ କହନ।
2: ଦେଢ଼ ଏକର ଏରିଆର ମୋର ଗୋଟେ ମୁଡ଼ା ଅଛେ ଆଜ୍ଞା, ଆଉ ସେଥିରେ ମୁଇଁ ମାଛ ଚାଷ କରବାର୍କେ ଯାଉଛେ, ଆଉ କେନ୍ ପଦ୍ଧତିରେ ମାଛ ଚାଷ କଲେ ଲାଭବାନ ହେଇପାରମି, ଆଉ ହେନ୍ତା ସରକାରୀ ସହାୟତା କାଣା ଅଛେ କେନ୍ ଟିକେ ମୋତେ ବତେଇ ଦେବେ ଆଜ୍ଞା।
1: ଆପଣଙ୍କୁ ନିଶ୍ଚୟ ବତେଇ ଦେବେ।
0: ଆଚ୍ଛା, ଆପଣଙ୍କର ଯଦି ପୋଖରୀ ଅଛି ତାହେଲେ ସେଇଟା ଯଦି ତିନି ବର୍ଷ ପୁରୁଣା ପୋଖରୀ ହେଇଥିବା ଦରକାର ମତ୍ସ୍ୟ ପୋଖରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ।
2: ଆଜ୍ଞା
0: ହଁ, ତ ଏଇଥିରେ ଆମର ମତ୍ସ୍ୟ ପୋଖରୀ ଯୋଜନା ଟୁ ନାମରେ ଗୋଟିଏ ଯୋଜନା ଅଛି, ନା ଦୁଇ ପ୍ରକାରର ଯୋଜନା ଅଛି, ଗୋଟିଏ ପୋଖରୀ ଖୋଳିପାରିବେ, ଆଉ ଗୋଟିଏ ଯାହାର ପୁରୁଣା ପୋଖରୀ ଅଛି ସେଥିରେ ମାଛ ଚାଷ କରିପାରିବେ। ମାଛ ଚାଷ କରିବା ପାଇଁ ଆପଣଙ୍କୁ ଯେଉଁ ଜାଆଁଳ ଦରକାର, ଚୁନ ଦରକାର, ଖାଦ୍ୟ ଦରକାର, ସେହି ସବୁ ପାଇଁ ଯାହା ଆପଣଙ୍କର ଖର୍ଚ୍ଚ ହେଉଛି ତା'ର 40% ସରକାରୀ ସହାୟତା ରହିଛି, ଯଦି ଆପଣ ସାଧାରଣ ବର୍ଗର ପୁରୁଷ ହୋଇଥାନ୍ତେ। ଯଦି ଆପଣଙ୍କର ଅନୁସୂଚିତ ଜାତି ଜନଜାତି କିମ୍ବା ମହିଳା ବର୍ଗଙ୍କ ନାଁରେ ଅଛି ପୋଖରୀଟି, ତାହେଲେ ସେମାନେ 4,00,000 ପ୍ରକଳ୍ପ ମୂଲ୍ୟର 50% ବା 2,00,000 ଟଙ୍କା ରିହାତି ପାଇପାରିବେ ସରକାରଙ୍କ ମାଧ୍ୟମରେ।
2: ଆଜ୍ଞା ଆଜ୍ଞା ଆଜ୍ଞା।
1: ହ୍ୟାଲୋ। ହ୍ୟାଲୋ
2: ଆଜ୍ଞା।
1: ଦାଦା, ଆପଣ ତ ଦିଦି ସହ କଥା ହେଇକରି ଆପଣ ପ୍ରଶ୍ନ ଉତ୍ତର

0: ଦିଦିଙ୍କର କଥା ବି ଶୁଣିଲି, ବହୁତ ବଢିଆ ଲାଗିଲା। ଆଉ ସେଟା କରବାର ଲାଗି ମୁଇଁ ନିଶ୍ଚେ ଚାହିଁମି, ଆଉ ଶୁଣିକିରି ବହୁତ ଉପକୃତ ହେଲି। ଦାଦା ରହୁଛେ, ଜୁହାର।
1: ଜୁହାର ଜୁହାର। ତ ଆମେ ଆର ଥରେ କଥାକେ ଆସମା ଯେ ଦିଦି, ଆପଣ ତ କହିଲେ ଯେ ତ ଆର୍ ବୋଧେ ଆର୍ ଗୋଟେ ଫୋନ୍ ଆମର କେନ୍ ଚାଷୀ ଦାଦା ଗୋଟେ ଯୋଗାଯୋଗ କରୁଛନ୍। ତ ଦାଦା, ହ୍ୟାଲୋ।
2: ହଁ ଆଜ୍ଞା, ଜୁହାର।
1: ହଁ ଜୁହାର ଜୁହାର ଆଜ୍ଞା, କେନ୍ତା ଅଛନ୍?
2: ଆଜ୍ଞା ମୁଇଁ ଭଲ ଅଛେ। ଆଜ୍ଞା ମୁଇଁ ଡୁମାଲ ନାଡପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛେ।
1: ହଁ ପଟେଲ ଆଜ୍ଞା, ଜୁହାର।
2: ଆଜ୍ଞା ଜୁହାର।
1: ତ ଆମ ଦିଦି ତ ପାଖେ ଅଛନ୍, ଆରୁ ଆଜି ତ ବିଷୟବସ୍ତୁ ଅଛେ ଯେ ମତ୍ସ୍ୟ ପୋଖରୀ ଯୋଜନା।
2: ହଁ ଜାଣିଛେ ଆଜ୍ଞା, ଆଉ ଦିଦିକେ ମଧ୍ୟ ମୋର ତରଫରୁ ଜୁହାର କରୁଛେ। ଆଜ୍ଞା
3: ଜୁହାର ଜୁହାର, କୁହନ୍ତୁ ଆପଣଙ୍କର ପ୍ରଶ୍ନ କ'ଣ ଅଛି?
2: ଆଜ୍ଞା ଆମର ଘରେ ଗୋଟେ ଚହଲା ଅଛେ ଆଜ୍ଞା, ମାନେ ଗାଡ଼ିଆଟେ ଅଛେ। ତ ସେନ ଆମେ ମାଛ ଛପଉଛୁ ଆଜ୍ଞା, ଯେ ସେନ ମାଛ ବଢି ନାଇଁ ପାରବାର ଆଜ୍ଞା। ଖାଦ୍ୟ ସବୁ ଦଉଛୁ, ବାକି ମାଛ ବଢି ନାଇଁ ପାରବାର, କେନ୍ତା କଲେ ମାଛ ବଢ଼ବା ଆଜ୍ଞା?
3: ଆଚ୍ଛା, ଆପଣ କେଉଁ ସାଇଜ୍ର ମାଛ ଛାଡ଼ୁଛନ୍ତି? ଛୋଟ ମାନେ ତିନି ଦିନିଆ ଜାଆଁଳ ଅଛି, 15 ଦିନିଆ ଜାଆଁଳ ଅଛି, ମାସିକିଆ ଜାଆଁଳ ଅଛି, କେଉଁଟା ଛାଡ଼ୁଛନ୍ତି ଆପଣ?
2: ଆମେ 3 ମାସିଆ ଜାଆଁଳ ଛାଡ଼ୁଛୁ ଆଜ୍ଞା।
3: 3 ମାସିଆ ଜାଆଁଳ ଯଦି ଛାଡ଼ିଛନ୍ତି, ତାହେଲେ ଜାଆଁଳ ଛାଡ଼ିବା ପୂର୍ବରୁ ବି ଆମର କିଛି ପ୍ରାଥମିକ ପ୍ରସ୍ତୁତି ରହିଥାଏ। ପ୍ରଥମେ ଆପଣଙ୍କ ପୋଖରୀରେ ଦଳ ଥିବ, ସଫା କରିବେ, କିମ୍ବା ପୁରୁଣା ମାଛ ଥିବେ, ଶିକାରୀ ମାଛ ଥିବେ, ତାକୁ ସଫା କରିବେ। ତାପରେ ଚୂନ ପକାଇବେ, ହେଲା। ଚୂନ ପକାଇ ସାରିଲା ପରେ ଗୋବର, ମାଛର ପ୍ରାକୃତିକ ଖାଦ୍ୟ ତିଆରି କରିବା ପାଇଁ ଗୋବର ପକାଯାଏ। ଏସବୁ ପକାଇ ସାରିଲା ପରେ ତା'ର 7 ଦିନ ପରେ ଜାଆଁଳ ପକାଯାଏ, ଯେଉଁଠିକି ଆପଣଙ୍କ ପୋଖରୀରେ ପ୍ରାକୃତିକ ଖାଦ୍ୟ ସୃଷ୍ଟି ହୋଇପାରିଲେ ମାଛକୁ ଛାଡ଼ିଲା ପରେ ସେମାନେ ଖାଇବେ। ତା ଛଡ଼ା ଆପଣ ଯେଉଁ କିଣା ଖାଦ୍ୟ ଦେଲା ପରେ ସେଇ ଖାଦ୍ୟ ଦେଲେ ମାଛ ବଢ଼ିପାରିବେ।
2: ଆଜ୍ଞା ଆଜ୍ଞା। ଆଉ ଆଉ ଗୋଟେ କଥା ଆଜ୍ଞା, ମାନେ ଆମେ ଯେନ୍ ଅଙ୍ଗନବାଡ଼ି ସେଣ୍ଟର୍ନେ ଯେନ୍ ଖାଦ୍ୟ ଦିଆଯାଉଛେ,
3: ସେଇଟା ହିଁ ଆପଣଙ୍କର ଗୋଟେ କାରଣ ମାଛ ନ ବଢ଼ିବାର, କାହିଁକିନା ସେଇଟା ପକାଇ ଦେଲା ପରେ ପାଣି ଗୋଳିଆ ହେଇଯାଏ ଏବଂ ତଳେ ବସିଯାଏ, ସେଇଟା ଆମୋନିଆ ସୃଷ୍ଟି କରେ, ଯେଉଁଟାକି ମାଛ ବଢ଼ିବା ପାଇଁ ଗୋଟେ ପ୍ରତିରୋଧ, ସେଇଟା ମାନେ ବାଧକ, ସେଇଟା ଗୋଟେ ମାଛ ବଢ଼ିପାରିବନି ସେଥିରେ। ତ ସେଇଟା ପକାନ୍ତୁନି ଆପଣ।
2: ଆଜ୍ଞା, କୁହାଯାଏ ଯେ ମାନେ ଯେତେ ଗାଡ଼ିଆ ହେଲେ ସେତେ ମାଛ ବଢ଼ବା ବୋଲି କରି, ବେଲେ ଆମର ଛୋଟିଆ ଗାଡ଼ିଆନେ କେନ୍ତା କରି ମାଛ ବଢ଼ି ପାରବା ଆଜ୍ଞା? ବେଲେ ବେଶୀ ବଡ଼ ନାଇଁନ ଆଜ୍ଞା,
3: ଛୋଟିଆ ଛୋଟିଆ ଗାଡ଼ିଆ ଯେହେତୁ ଆପଣ ବଡ଼ ମାଛ ଚାଷ କରିବା କଥା ନୁହଁ, ଛୋଟ ସେଇଟା ନର୍ସରୀ ପୋଖରୀ ହିସାବରେ ଆପଣ 3 ଦିନିଆ ଜାଆଁଳ ଛାଡ଼ିକି ତାକୁ 1.5 ମାସରୁ 2 ମାସ ପର୍ଯ୍ୟନ୍ତ ବଢ଼େଇ ପାରିବେ, ଯେଉଁଟାକୁ ଆମେ ଜାଆଁଳ ଚାଷ କହନ୍ତି। ଆପଣ ଜାଆଁଳ ଚାଷ କରନ୍ତୁ, ନିଶ୍ଚୟ ଲାଭବାନ ହେବେ।
2: ଆଜ୍ଞା ଆଜ୍ଞା, ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।
3: ଧନ୍ୟବାଦ।
1: ତ ଆମର କେନ୍ ଚାଷୀ ଦାଦା ଗୁଡ଼ିକ ଫୋନ୍ ଯୋଗାଯୋଗରେ ଅଛନ୍? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ ଜୁହାର ଆଜ୍ଞା, ଜୁହାର, କେନ୍ତା ଅଛନ୍? ଆମେ ସବୁ ଭଲ ଅଛୁ, ଆମର ଆକାଶବାଣୀ ପରିବାର ସମସ୍ତେ ଭଲ ଅଛୁ। ଦିଦି ତ ଆମର ପାଖେ ବସିଛନ୍, ଦିଦି ତ ଆମର ପାଖେ ବସିଛନ୍, ଆଉ ଆପଣ ଯେନ୍ଟା ବି ପ୍ରଶ୍ନ ଅଛେ ଆପଣ ମନରେ ପ୍ରଶ୍ନ ଉଠୁଛେ, ଆପଣ ପଚାରି କରି ବୁଝିପାରବେ।
4: ଆଜ୍ଞା ଦିଦି ନମସ୍କାର।
3: ନମସ୍କାର ନମସ୍କାର, କୁହନ୍ତୁ ପ୍ରଶ୍ନ କ'ଣ ଅଛି?
4: ଆଜ୍ଞା ମୋର ପ୍ରଶ୍ନ ଅଛି, ଏ ଗୋଟିଏ ଏକର ପାଇଁ କେତେ ମାଛ ଜାଆଁଳ ଛାଡ଼ିଲେ ଠିକ ହେବା?
3: ଗୋଟେ ଏକର ପ୍ରତି 4000 ମାଛ ଜାଆଁଳ ଛାଡ଼ିବା କଥା।
4: 4000? ଆଉ କେଉଁ କେଉଁ ଖାଦ୍ୟ ଦେଲେ ମାଛ ମାନେ ଠିକ ବଢ଼ିପାରିବେ?
3: ଖାଦ୍ୟ ବଜାରରେ କିଣା ଖାଦ୍ୟ ମିଳୁଛି, ସେଇଟା ବି ଦେଇପାରିବେ। ଯଦି ସେଇଟା ଆପଣଙ୍କୁ ବହୁତ ଦାମ ଅଧିକା ହେଇଯାଉଛି, ତାହେଲେ ଆପଣ ବାଦାମ ପିଡ଼ିଆ ସାଙ୍ଗରେ କୁଣ୍ଡାକୁ ମିଶାଇକି ତାକୁ ବତୁରେଇକି ରଖିଦେଇଥିବେ ରାତିରେ, ସକାଳେ ତାକୁ ଗୋଲ ଗୋଲ କରିକିନା, ଆମେ ଯେମିତି ବଲ୍ ପରିକା କରୁଛନ୍ତି, ସେ ବଲ୍ କରିକିନା ପୋଖରୀକୁ ଫିଙ୍ଗିବେ।
4: ଆଜ୍ଞା ଆଜ୍ଞା, ଯାହା ବେଳେ ଦିଦି ଧନ୍ୟବାଦ, ଦିଦି ଆମର ପ୍ରଶ୍ନ ଉତ୍ତର ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
3: ଧନ୍ୟବାଦ।
1: ତ ଆମର କେନ୍ ଚାଷୀ ଦାଦା ଗୋଟେ ତ ଆଉ ଗୋଟେ କରି

0: हेलो।
1: हाँ हेलो।
0: आ गया
1: हाँ जोहर दादा, जोहर, कैंता अच्छन?
0: बढ़िया। आ गया
1: हाँ, तो आपन के प्रश्न अच्छे आमर दीदी जन पचारी करी बुझन।
0: आज्ञा। लक्ष्मीनारायण महा कहुथिले सेन्डर बर्णपुर रु। ମାନେ ପ୍ରଶ୍ନ ଟପିକ କ'ଣ ଅଛି କ'ଣ? ହ୍ୟାଲୋ,
1: ହଁ,
0: ଟପିକ ରଖିଛନ୍ତି କ'ଣ?
1: ଅଛି ଆଜି ମତ୍ସ୍ୟ ପୋଖରୀ ଯୋଜନା ଅଛି।
0: ହଁ ଆଜ୍ଞା, ବୋଲେ ଦେଖୁନ୍, ଆମ କେତେ ଜାଗାରେ ଆମେ ଛାଡ଼ୁଛୁ ଆଜ୍ଞା, ପୋଖରୀ ମାନକେ। ସେଥିରେ ଖରାଦିନେ କିଛି ପାଣି କମି ଯାଉଛି, ଆର ପାଣି ମଧ୍ୟ ମଇଳା ଆସୁଛି। ସେଥିର୍ ପାଇଁ କ'ଣ କରିବା ଉଚିତ ଆଜ୍ଞା?
2: ଖରାଦିନେ ଯଦି ଆପଣଙ୍କର ପାଣି କମିଯାଉଛି, ପାଣି କମିବା ପୂର୍ବରୁ ଆପଣଙ୍କ ପୋଖରୀରେ ଯାହା ମାଛ ଅଛି ତାକୁ ଆପଣ ଧରିକି ବିକ୍ରି କରିଦିଅନ୍ତୁ, ଏବଂ ପୋଖରୀ ପୁରା ଶୁଖେଇକି ପୁଣି ମାସେ 2 ମାସ ପରେ ଦ୍ୱିତୀୟ ପର୍ଯ୍ୟାୟ ମାଛ ଚାଷ ପାଇଁ ବୋଲି ପ୍ରସ୍ତୁତ ହେବେ ଆପଣ ଜୁନ୍ ଜୁଲାଇ ମାସରେ।
0: ଆଉ ଆଜ୍ଞା, ଯୋଉ ଆଉ ଗୋଟେ କଥା ଯୋଉ ମୁଁ କହୁଛି, ବଡ ମାଛ ତ ବିକ୍ରି ହବ, ଯଦି ବଜାର ଛୋଟଟା ରହିଛି ଯଦି ବିକ୍ରି କରି ହବନି, କ'ଣ କରିବା?
2: ନାଇଁ, ସେଇଟା ଆପଣ ଅନ୍ୟ କେଉଁଠିକୁ ସ୍ଥାନାନ୍ତରିତ କରିପାରିବେ, କାହିଁକିନା ଯଦି 1 ଫୁଟ 1.5 ଫୁଟ ପାଣି ରହିଲା, ଯେଉଁ ହିସାବରେ ତାପମାତ୍ରା ବଢ଼ୁଛି, ମାଛମାନେ ପୋଖରୀରେ ମରିଯିବେ। ସେଥିପାଇଁ ଆପଣ ତାକୁ ଯାଆଁଳା ହିସାବରେ ବି ବିକ୍ରି କରିପାରିବେ।
0: ହଁ, ଆଉ ଗୋଟେ ଦେଖାଯାଉଛି ଆଜ୍ଞା, ଶୀତ ଦିନ ମାଛମାନଙ୍କୁ ପ୍ରାୟ ଘା ହେଇଥାଏ ଆଜ୍ଞା, ସେଥିପାଇଁ କ'ଣ କରିବା ଉଚିତ ଆଜ୍ଞା?
2: ଶୀତ ଦିନ ଆସିବା ପୂର୍ବରୁ ଆପଣ ସିଫାକ୍ସ ବୋଲି ଗୋଟେ ମେଡ଼ିସିନ୍ ମିଳୁଛି, ସେଇଟା ଏକର ପ୍ରତି 400 ml ପକାଇଦେବେ, ଯାହା ଯେଉଁଟାକି ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବ ମାଛର।
0: ଆଜ୍ଞା
2: ସିଫାକ୍ସ 400 ml ପକେଇବେ।
0: ଆଜ୍ଞା, ନମସ୍କାର ଆଜ୍ଞା।
2: ହଁ ନମସ୍କାର।
1: ତ ଆମର ଆଉ ଗୋଟେ ଚାଷୀ ଦାଦା ଫୋନ ଯୋଗାଯୋଗରେ ଅଛନ୍। ହ୍ୟାଲୋ।
3: ହଁ ହ୍ୟାଲୋ ଆଜ୍ଞା, ନମସ୍କାର।
1: ନମସ୍କାର, ଆପଣଙ୍କ ନାଁ ଗାଁ ଟିକେ ଆଗ କରି କହିଦିଅନ୍।
3: ମୁଇଁ ନାଗୁ ପାତ୍ର କହୁଛେ, କରଲା ମୁଣ୍ଡା ସାନଡୁଙ୍ଗୁରୀ ଗୁଡା କଳାହାଣ୍ଡିରୁ।
1: ହଁ ହଁ ଆଜ୍ଞା, ଜୁହାର
3: ଜୁହାର ଆଜ୍ଞା।
1: ଏ ଆପଣଙ୍କର ପ୍ରଶ୍ନ କେନ୍ଟା ଅଛେ ଯେ ଟିକେ ଦିଦି ସଙ୍ଗେ କଥାବାର୍ତ୍ତା ହେଇକରି ଜାଣନ୍।
3: ହଁ ଦିଦି ନମସ୍କାର।
2: ନମସ୍କାର।
3: ମୋର ପ୍ରଶ୍ନ ହେଲା ଯେ, ଯେନ୍ ଆମର ମାଛ ପୋଖରୀ ଯୋଜନା ଯେନ୍ କରା ହଉଛେ, ତାର ବୋଲେ କେନ୍ତା କେନ୍ତା ତାର ସିଷ୍ଟମରେ ତାକେ ଆପ୍ଲାଏ କରାଯାଏସି, କେତେ ଜାଗା ତାକେ ଦରକାର?
2: ହଁ
3: ହଁ, ତାକୁ ଆପ୍ଲାଏ କୋଉଠି କରାଯାଏସି?
2: ହଁ, ମତ୍ସ୍ୟ ପୋଖରୀ ଯୋଜନାରେ ଆପଣ ଲାଭ ପାଇବା ପାଇଁ ହେଲେ ଆପଣଙ୍କୁ 25 ଡିସିମିଲରୁ 12.5 ଏକର 5 ହେକ୍ଟର ଯାଏଁ ପୋଖରୀ ଖୋଳିପାରିବେ। ତ ଏଥିପାଇଁ ଆପଣ ଆପଣଙ୍କର ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ, ନାହିଁ ତ ଗୋ ସୁଗମ ପୋର୍ଟାଲ ମାଧ୍ୟମରେ ଆପଣ ନିଜର ଯାହା କାଗଜପତ୍ର ପଟ୍ଟା ଆରଆଇଙ୍କଠୁ ସ୍କେଚ୍ ମେପ୍ ଆଣିଥିବେ, ଇସି ମାଲଗୁଜାରି ଏଗୁଡ଼ାକ ସବୁ ଅପଲୋଡ଼ କରିବେ। ସେଇ ଆବେଦନ କଲା ପରେ ସେଇ ଦରଖାସ୍ତଟି ସହକାରୀ ମତ୍ସ୍ୟ ଅଧିକାରୀଙ୍କ ପାଖକୁ ଆସିବ, ତାପରେ ସେ ଆପଣଙ୍କର ଜାଗା ଦେଖିକି ଜାଗା ଠିକ୍ ଅଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ତାର ରିପୋର୍ଟ ଦେବେ, ତାପରେ ଆପଣଙ୍କୁ ମାନେ ପୋଖରୀ ଖୋଳିବା ପାଇଁ ଆଦେଶ ପତ୍ର ଦିଆଯିବ।
3: ଧରିନିଅନ୍ତୁ ଗୋଟେ 1.5 ଏକର ଯଦି ବି ଗୋଟେ ପୋଖରୀ ଖୋଲବାର ଅଛି ବୋଲେ ସେଥିରେ ଆମର ସରକାରର କ'ଣ କେତେ ଟଙ୍କା ସୁବିଧା ଅଛି?
2: ଆଚ୍ଛା, 2.5 ଏକର ପାଇଁ ସରକାରଙ୍କର ପ୍ରକଳ୍ପ ମୂଲ୍ୟ ରହିଛି 11 ଲକ୍ଷ, 11 ଲକ୍ଷରୁ 7 ଲକ୍ଷରେ ଆପଣ ପୋଖରୀ ଖୋଳିବେ, ଆଉ 4 ଲକ୍ଷରେ ତା ପୋଖରୀ ଖୋଳିଲା ପରେ ମାଛ ଚାଷ କରିବେ। ତ ଏଇ ଯେଉଁ 11 ଲକ୍ଷରୁ ଆପଣ ଯଦି ସାଧାରଣ ବର୍ଗ ପୁରୁଷ ଅଛନ୍ତି 40% ସହାୟତା ମିଳିବ, ଏବଂ ଯଦି ମହିଳା ଅନୁସୂଚିତ ଜାତି ଜନଜାତି ଦିବ୍ୟାଙ୍ଗ କିମ୍ବା ତୃତୀୟ ଲିଙ୍ଗି ବ୍ୟକ୍ତି ଅଛନ୍ତି ତାହେଲେ ସେମାନଙ୍କୁ 50% ରିହାତି ମିଳିବ।
3: ହଁ ମ୍ୟାଡ଼ାମ୍, ଆଉ ଗୋଟେ ପ୍ରଶ୍ନ ଅଛି ମୋର, ଲାଷ୍ଟ ପ୍ରଶ୍ନ ଯେ, ଆମର ଯେନ୍ କଳାହାଣ୍ଡି ହେଲା କି ବଲାଙ୍ଗୀର ପଶ୍ଚିମ ଓଡ଼ିଶାର ପାଣିପାଗରେ କେମ୍ ମାଛ ଚାଷ କଲେ ବେଶୀ ସକ୍ସେସଫୁଲ ହେବା?
2: ଦେଖନ୍ତୁ, ମାଛ ଚାଷ ପାଇଁ ଆପଣ ଦେଖିବେ ଆପଣଙ୍କ ପାଖାପାଖି ଜାଗାରେ କେଉଁ ମାଛର ବେଶୀ ଡିମାଣ୍ଡ ଅଛି। ଆମର କଳାହାଣ୍ଡିରେ ତ ଆମେ ରୋହି ଭାକୁର ମିରକାଳି ଏଗୁଡ଼ାକ ଚାଷ କରୁଛନ୍ତି, ୟା ଛଡ଼ା ଏବେ ଆମେ ଅମୁର କାର୍ପ ବି ଚାଷ କରୁଛନ୍ତି। ତ ଆପଣଙ୍କ ଏରିଆରେ ଯେଉଁ ମାଛର ଚାହିଦା ରହିଛି ସେଇ ମାଛ ଚାଷ କରିବା କଥା।
3: ହଁ ମ୍ୟାଡ଼ାମ୍, ହଁ ବହୁତ ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ୍,
2: ଧନ୍ୟବାଦ,
3: ନମସ୍କାର।
2: ନମସ୍କାର।
1: ତ ଦିଦି, ଆମେ ଆମର କଥାକେ ଆର୍ଥରେ ଆସ୍ମା ଆଉ ଏବେ ଆମର କେନ୍ ଚାଷୀ ଦାଦା ଗୋଟେ ତ ଏବେ ଫୋନ୍ ଯୋଗାଯୋଗରେ ଅଛନ୍। ତ ହ୍ୟାଲୋ
4: ହ୍ୟାଲୋ, ଗୁରୁବାର ଦାଦା ଜୁହାର
1: ଜୁହାର ଜୁହାର, ପହିଲା କରି ଆପଣଙ୍କ ନାଁ ଗାଁ ଟିକେ କହିଦିଅନ୍ତୁ ଦାଦା।

0: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡ଼ିଂ ଗାଁ ପାକେଲପଡ଼ା ନା ଛମା ସାଗର ସାହୁ।
1: ତ ଏବେ ଆପଣ କେନ୍ କେନ୍ ଚାଷ ମାନେ କରୁଛନ୍?
0: ମୁଇଁ ତ ଚାଷବାସ ଧାନ ଚାଷ କରୁଥିନି ଆଜ୍ଞା। ବିଶେଷଜ୍ଞ ମହାଶୟଙ୍କୁ ମୋର ନମସ୍କାର।
1: ହଁ
2: ନମସ୍କାର।
0: ଯେ ମୋର ମାଲ ଜମି ଅଛେ 62 ଡିସମିଲ, ମାନେ ଆଜିକାଲି ତ ବର୍ଷା ବହୁତ କମି ଯିବାର ଦ୍ୱାରା ସେନେ ମୁଇଁ ଚାଷ କରୁଛେ, ଚାଷଟା ହେଇ ନେଇ ପାରୁଛେ ଧାନ ଚାଷ। ହେଲେ ସେ ଜାଗାରେ ମୁଇଁ ପୋଖରୀ ଖୋଲାବାର ଲାଗି ଚେଷ୍ଟା କରୁଛେ, ଯେ ସେ ଜାଗାରେ ମୁଇଁ କଣ ଲାଭବାନ ହେଇପାରମି କେ ମାଛ ଛାଡ଼ି କରି ବୋଲି, ସେଟା ଟିକେ ମୁଇଁ ପ୍ରଶ୍ନ ଆପଣଙ୍କୁ ପ୍ରଥମରେ ପଚାରୁଛେ।
2: ନିଶ୍ଚିତ ଭାବରେ ଧାନ ଚାଷ ଅପେକ୍ଷା ମାଛ ଚାଷରେ ଲାଭ ଅଧିକ ରହିଛି, ତ ତେଣୁ ଆପଣଙ୍କର ଯଦି 62 ଡିସିମିଲ ଜାଗା ଅଛି, ଆପଣ ସେଥିରେ ଅଧା ଏକର ପୋଖରୀ ଖୋଳିପାରିବେ, 50 ଡିସିମିଲର ପାଣି ଏରିଆ ଆସିବ। ଅଧା ଏକରରେ ଯଦି ଆପଣ ମାଛ ଚାଷ କରନ୍ତି ମାନେ ବୈଜ୍ଞାନିକ ପଦ୍ଧତିରେ, ଆପଣଙ୍କୁ 5-6 ଫୁଟ ପୋଖରୀ ମାନେ ଡେପ୍ ଗଭୀରତା କରିବାକୁ ପଡ଼ିବ, ଆଉ ସେଥିରେ ଆପଣ ଅଧା ଏକରରୁ ପାଖାପାଖି 40-50 ହଜାର ଲାଭ ପାଇପାରିବେ।
0: ଆଜ୍ଞା ଯାହା ବି ହଉ ଆଜ୍ଞା, ଫେର ଗୋଟେ ପ୍ରଶ୍ନ, ଯେ ପୋଖରୀ ନିଜେ ଖୋଲବାର ପଡ଼ବା କିମ୍ବା କୌଣସି ଜାଗାରେ ଟିକେ ଯୋଗାଯୋଗ କରିକରି ସେଟା ପ୍ରୋତ୍ସାହନ ରାଶି ସରକାରଙ୍କର ସୁବିଧା ଟିକେ ମିଳିପାରବା? ଆଜ୍ଞା
2: ନାଇଁ, ଆମକୁ ଆବେଦନ କରିକି ଆପଣ ପୋଖରୀ ଖୋଳିବେ, ନିଜେ ହିଁ ଖୋଳିବେ, ସରିଲା ପରେ ସରକାରଙ୍କ ତରଫରୁ ସହାୟତା ରାଶି ଦିଆଯାଏ। ମଝିରେ କୌଣସି ମାନେ ଆପଣ ଅଧା ପୋଖରୀ ଖୋଳିଥିବେ ଅଧା ପଇସା ଦିଆହେବ, ଏମିତିଆ ବ୍ୟବସ୍ଥା ନାହିଁ। ଆପଣ ଟୋଟାଲ ପୋଖରୀଟା ଖୋଳି ସାରିଲା ପରେ ହିଁ ଆପଣ ସବସିଡ଼ି ପାଇବେ।
0: ଆଜ୍ଞା ଯାହା ବି ହଉ, ବହୁତ ଖୁସି ଆଜ୍ଞା, ମୋତେ ଲାଗିଲା ଏଇଭଳିଆ କାର୍ଯ୍ୟକ୍ରମରେ ଆପଣ ଟିକେ ଆସିକରି ଏନ୍ତା ଆମର ଚାଷୀ ଭାଇମାନଙ୍କର ଲାଗି ଟିକେ ସବୁ କିଛି ଜଣାଉଥିବେ, ମାନେ ଆମେ ଯେହେତୁ ଆମର କଳାହାଣ୍ଡି ଅଞ୍ଚଳରେ ଆମେ ଚାଷବାସ କରିକରି ଚଳୁଛୁ, ଚାଷକେ ନେଇକରି ସବୁ କିଛି ସୁବିଧା ପାଇପାରୁ ଆପଣଙ୍କ ଠାରୁ ଶୁଣିକରି ବୋଲି ବହୁତ ମୁଇଁ ଖୁସି ହେଲି। ମୋର ସଙ୍ଗେ ସଙ୍ଗେ ଆଉ ଅନ୍ୟ ଶ୍ରୋତା ବି ଥିବେ ଆଜ୍ଞା, ମୁଇଁ ରହୁଛେ ଆଜିର୍ ଲାଗି, ନମସ୍କାର।
2: ହଉ ଧନ୍ୟବାଦ।
1: ତ ଆମର ଚାଷୀ ଦାଦା ଗୋଟେ ଏବେ ଯୋଗାଯୋଗ ଲାଗି ଚେଷ୍ଟା କରୁଛନ୍, ତ ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ
1: ହଁ ଦାଦା ଜୁହାର।
3: ହଁ ଆଜ୍ଞା ନମସ୍କାର।
1: ଆଉ ପହିଲା କରି ଆପଣଙ୍କ ନାଁ ଗାଁ ଟିକେ କହିଦିଅନ୍।
3: ଦୁଲେଶ୍ୱର ବାତି ଥପଦର।
1: ହଁ ତ ଆପଣ ଏବେ କେନ୍ କେନ୍ ଚାଷ କରୁଛନ୍?
3: ଏବେ ତ କିଛି ନାଇଁ କରବା।
1: ଆଚ୍ଛା, ଆପଣ ଇ ମାଛ ଚାଷ କରବାର୍ ଲାଗି ଚାହୁଁଛନ୍ ବେଲେ ଆମର ଦିଦି ସଙ୍ଗେ କଥାବାର୍ତ୍ତା ହେଇକରି ମାଛ ଚାଷ ବିଷୟରେ କଥାବାର୍ତ୍ତା ହେଇକରି ଆପଣ ତାଙ୍କର ସୁବିଧା ସୁଯୋଗ ଜାଣିପାରିବେ?
3: ନାଇଁ, ଆଗରେ ମୁଁ କରୁଥିଲି, ବର୍ଷେ ହେଲା ନାଇଁ କରବା।
1: ହଁ ହଁ,
3: ଗଲା ବର୍ଷ ପାଇନ ଅଭାବରୁ ନାଇଁ କରି ଗଲା ବର୍ଷ।
1: ଆଜ୍ଞା ଆଜ୍ଞା। ତ ଦିଦି ସଙ୍ଗେ କଥାବାର୍ତ୍ତା ହେଇ
3: କମ୍ ଜାଗାରେ କେନ୍ତା କର କଲେ ହେବା ସେଟା ଟିକେ ମ୍ୟାଡ଼ାମ ବତାବେ।
2: ଆଚ୍ଛା, ଆପଣଙ୍କର ଜାଗା କେତେ ଅଛି?
3: 30 ଡିସିମିଲ ଭିତରେ ହେବ।
2: 30 ଡିସିମିଲ ହେଲେ ଏଥିରେ 25 ଡିସିମିଲର ପୋଖରୀ, ଆମର ସର୍ବନିମ୍ନ ପାଣି ଏରିଆ ହେଉଛି 25 ଡିସିମିଲ।
3: ଆଜ୍ଞା,
2: 25 ଡିସିମିଲର ପୋଖରୀ ଖୋଳିକି ଆପଣ ମାଛ ଚାଷ କରିପାରିବେ?
3: ନାଇଁ, ମୁଇଁ 2 ବର୍ଷ ତଳେ କରିଥିଲି, 2000 ଟଙ୍କା ଖର୍ଚ୍ଚ କରିଥିଲି, କିଛି ଖାନା ବି ନେଇ ଦେଇଥାଇ 10000 ଟଙ୍କା ହେଇଥିଲା ମୋତେ।
2: ଆପଣ 2000 ଖର୍ଚ୍ଚ କଲେ 10000 ପାଇଲେ, ବଡ଼ ଆକାରର କଲେ ବଡ଼ ଅଧିକା ଖର୍ଚ୍ଚ କରିବ, ଅଧିକା ଲାଭ ପାଇପାରିବେ। କିନ୍ତୁ ଯଦି ଆପଣଙ୍କର ଜାଗା କମ୍ ଅଛି, ସରକାରଙ୍କର ଅଲଗା ଯୋଜନା ବି ଅଛି, ସେଇଥିରେ ଆପଣ ମାନେ ଯେଉଁଟା କମ୍ ଜାଗାରେ ମାଛ ଚାଷ ହେଇପାରିବ, ବାୟୋଫ୍ଲକ୍ ବୋଲି ଗୋଟେ ଯୋଜନା ଅଛି, ସେଇଥିରେ ଆପଣ କରିପାରିବେ।
1: ତ ଏବେ ଆମେ ଦେଖମା ଯେ ଆଉ ଗୋଟେ ଆମର ଚାଷୀ ତଥା ଫୋନ୍ ଯୋଗାଯୋଗରେ ଅଛନ୍, ତ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
4: ଦିସ୍ କଲ୍ ଇଜ୍ ନାଓ ବିଇଂ ରେକର୍ଡେଡ୍।
1: ହ୍ୟାଲୋ,
5: ହଁ ନମସ୍କାର ଆଜ୍ଞା।
1: ହଁ ଜୁହାର ଆଜ୍ଞା, ଆପଣଙ୍କର ପହିଲା କରି ଆପଣଙ୍କର ନାଁ ଗାଁ ଟିକେ କହିଦିଅନ୍।
5: ଆଜ୍ଞା, ମୁଁ ଜୟପୁର ସ୍ୱାସ୍ଥ୍ୟ ପ୍ରମାଣପତ୍ର କହୁଛି, ଆଉ କ୍ଷମା ସାଗର ଆଜ୍ଞା କହିଲେ ଯେ ଲୋଗୋ ଟିକେ ବୋଲି କହିଲେ ମୋତେ ଆଜ୍ଞା।
1: ତ ଆପଣ ଆପଣଙ୍କର ଚାଷ କାମରେ କୌଣସି ସମସ୍ୟା ଆସୁଛି କି କାଣା ଅସୁବିଧା ଅଛେ ବେଲେ କି ସୁବିଧା ହେଉଛେ ବେଲେ ଆମର ମତ୍ସ୍ୟ ପୋଖରୀ ଯୋଜନା ଲାଗି ଦିଦି ଆପଣ ସଙ୍ଗେ ଡିସ୍କସ୍ କରୁଛନ୍, ତ ଆପଣ ପ୍ରଶ୍ନ ପଚାରିକରି ଜାଣିପାରିବେ।

0: ଆଜ୍ଞା, ହ୍ୟାଲୋ।
1: ହଁ, ପଚାରନ୍ତୁ, ଆପଣଙ୍କର ପ୍ରଶ୍ନ କ'ଣ ଅଛି?
0: ହଁ ଆଜ୍ଞା, ନମସ୍କାର ଆଜ୍ଞା।
1: ନମସ୍କାର।
0: ଆଜ୍ଞା, ଯଦି ମାଛକୁ କୌଣସି ପ୍ରକାର ରୋଗ ହେଲେ ତା ପାଇଁ କ'ଣ ଉପାୟ ଅଛି ଆଜ୍ଞା?
1: ନାଇଁ, ମାଛକୁ ତ ବିଭିନ୍ନ ପ୍ରକାରର ରୋଗ ଅଛି। ଆପଣ କ'ଣ କ'ଣ ରୋଗ ହେଇଛି ସେଇଟା, ମାନେ ତା'ର ଲକ୍ଷଣ କହିଲେ ମୁଁ କହିଦେଇପାରିବି।
0: ଲକ୍ଷଣ ଟିକେ କହିଦିଅନ୍ତୁ ଆଜ୍ଞା।
1: ମାନେ ସାଧାରଣତଃ କ'ଣ କ'ଣ ରୋଗ ଲାଗେ ସେଇଟା ପଚାରୁଛନ୍ତି ଆପଣ? ଆଚ୍ଛା, ପ୍ରଥମତଃ ଯଦି ଆପଣଙ୍କର ପାଣି ବହୁତ ଖରାପ ଅଛି, ଆପଣଙ୍କର ହୁଡ଼ାରେ ଯଦି ବହୁତ ଗଛ ପତ୍ର ଅଛି, ସେ ପତ୍ର ପଡ଼ିକି ଯଦି ପାଣି ପଚି ଯାଇଛି, ଗନ୍ଧ ବାହାରୁଛି, ଯଦି ସେଇ ପୋଖରୀରେ ମାଛ ଅଛି, ମାଛରେ ଉକୁଣି ଲାଗେ, ହେଲା, ସେଇ ଉକୁଣି ରୋଗ ଗୋଟେ ସାଧାରଣତଃ ଦେଖାଯାଏ ପାଣି ଖରାପ ଯୋଗୁଁ। ଆଉ ବେଳେବେଳେ ଆମର ସାଧାରଣତଃ ଦେଖାଯାଏ, ଆମେ ପୋଖରୀରେ ଯଦି ବହୁତ ଗୁଡ଼ିଏ ମାଛ ଛାଡ଼ି ଦେଇଛନ୍ତି କିମ୍ବା ଆମ ପୋଖରୀରେ ବହୁତ ଦଳ ରହିଯାଇଛି, ସେଇଠି ଆମର ପାଣିରେ ଅକ୍ସିଜେନ୍ କମିଯାଏ। ଅକ୍ସିଜେନ୍ କମିଗଲେ ମାଛମାନେ ପାଣି ଉପରକୁ ଆସିକି ଭାସନ୍ତି, ହେଲା। ଏଇ ଦୁଇଟା ସାଧାରଣ ରୋଗ ଦେଖାଯାଏ ଆମର କଳାହାଣ୍ଡିରେ। ତା ପାଇଁ ଆପଣଙ୍କର ପୂର୍ବ ପ୍ରସ୍ତୁତି ଦରକାର। ସେଇ ପ୍ରତି ମାସରେ ଆପଣ ଚୂନ ଏକର ପ୍ରତି 10 କେଜି ପକାଇବେ। ସେଇଟା ପକାଇବା ଦ୍ୱାରା ପୋଖରୀର ପାଣିଟା ସଫା ରହେ, ଆଉ ଯେଉଁଥିରେ କି ରୋଗ ଧରେନି ବହୁତ ଜଲ୍ଦି।
2: ହ୍ୟାଲୋ। ତ ଆମର୍ କଥାକେ ଫେର୍ ଆସ୍ମା ଦିଦି, ଯେ ଆପଣ ତ କହିଲେ ଯେ ଆବେଦନ କେନ୍ତା କରି କର୍ମା ବୋଲିକରି, ତ ଆମେ ଯେନ୍ ମତ୍ସ୍ୟ ପୋଖରୀ ଯୋଜନାରେ ସାମିଲ ହେମା, ତାର୍ ଲାଗି କାଗଜପତ୍ର ବା ଦସ୍ତାବିଜ କେନ୍ କେନ୍ଟା ଲାଗ୍ବା ସେ ବିଷୟରେ କହିଦେଲେ ବନେ ହେତା।
1: କାଗଜପତ୍ର ଯଦି ଆମେ ଦେଖିବା, ପ୍ରଥମେ ନିଜ ନାମରେ ଜମି ଥିବା ଦରକାର, ସେମାନଙ୍କୁ ସେମାନେ ସହଜରେ ଆବେଦନ କରିପାରନ୍ତି। ଯଦି ନିଜ ନାମରେ ଜମି ନାହିଁ, ତାହେଲେ ସେମାନେ ପରିବାରର କୌଣସି ସଦସ୍ୟଙ୍କ ଠାରୁ 7 ବର୍ଷ କିମ୍ବା ତାଠୁ ଅଧିକା ଲିଜ୍ ନେଇପାରିବେ, ସେଇ ଜମିରେ ବି ସେମାନେ ଆବେଦନ କରିପାରିବେ। ଆଉ ଯଦି ଆମର ଜଏଣ୍ଟ ପଟ୍ଟା ଅଛି, ତାହେଲେ ଅନ୍ୟମାନଙ୍କ ଠାରୁ NOC ଆଣିବାକୁ ପଡ଼େ, ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ ଆଣିକି ସେମାନେ ଜମିର ପଟ୍ଟାର ପ୍ରମାଣ ସେଇଟା ଦେଇପାରିବେ। ତା ଛଡ଼ା ବାସସ୍ଥାନ ପ୍ରମାଣପତ୍ର, ଆଉ ଯଦି ଯେନ୍ ଜନଜାତି କିମ୍ବା ଆମର ଅନୁସୂଚିତ ଜାତି ଅଛନ୍ତି, ତାଙ୍କର ପ୍ରମାଣପତ୍ର ଦେବାକୁ ପଡ଼ିବ। ଆଉ ଯଦି ଦିବ୍ୟାଙ୍ଗ ଅଛନ୍ତି, ଦିବ୍ୟାଙ୍ଗ ପ୍ରମାଣପତ୍ର 40%ରୁ ଅଧିକା ଥିବା ଦରକାର। ଆଉ ଯଦି ତୃତୀୟ ଲିଙ୍ଗୀ ବ୍ୟକ୍ତି ଅଛନ୍ତି ବି ସେଇ ପ୍ରମାଣପତ୍ର ଦରକାର। ୟା ଛଡ଼ା RIଙ୍କ ପାଖରୁ ଗୋଟେ ସ୍କେଚ୍ ମ୍ୟାପ୍ ଦରକାର, ଆଉ EC ଗୋଟେ ବାହାର କରିବାକୁ ପଡ଼େ। ଏତିକି ଜମିର କାଗଜପତ୍ର ଦରକାର ହୋଇଥାଏ।
2: ତ ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଭାଇମାନେ କାମେ ଲଗାଇବେ। ତ ଆର୍ ଗୋଟେ ପ୍ରଶ୍ନ ଉଠୁଥିବା ଆମର ଚାଷୀ ଭାଇମାନଙ୍କର ମନେନେ, ଯେ ଇ ଯେନ୍ ଆମର ଯେନ୍ ମତ୍ସ୍ୟ ପୋଖରୀ ଯୋଜନାରେ ସାମିଲ ହେବାର୍ ଲାଗି ସର୍ବନିମ୍ନ କେତେ ପରିମାଣର ଜମି ହେଲେ ଗୋଟେ ଭଲ୍ କରି ମାଛ ଚାଷ କରିହେବା ଦିଦି?
1: ହଁ, ମତ୍ସ୍ୟ ପୋଖରୀ ଯୋଜନାରେ ସାମିଲ ହେବା ପାଇଁ ଆମର ସର୍ବନିମ୍ନ ଜମି ହେଉଛି 25 ଡିସିମିଲ୍, ଆଉ ସର୍ବାଧିକ ହେଉଛି 12.5 ଏକର ବା 5 ହେକ୍ଟର। ଏତିକି ଯାଏଁ ଜଣେ ସରକାରୀ ସହାୟତା ପାଇପାରିବ ଏତିକି ଜମି ଉପରେ।
2: ଆର୍ ଗୋଟେ କଥା ଅଛେ ଯେ ଦିଦି, ରିହାତି ବୋଲବାର୍ କଥା ଗୋଟେ, ତ ଏଇ ଯୋଜନାରେ ସାମିଲ ହେଲେ ରିହାତି କେନ୍ତା କରି ମିଲ୍ସି ଆର୍ କେବେ ମିଲ୍ସି?
1: ଆଚ୍ଛା, ଆମେ ଯେତେବେଳେ ଚାଷୀ ଜଣେ ଆବେଦନ କରୁଛନ୍ତି, ଆବେଦନ କରିସାରିଲା ପରେ ଆମେ ତାଙ୍କୁ ଆଦେଶ ପତ୍ର ଦେଉ। ସେମାନେ ପୋଖରୀ ଖୋଳି ସାରିଲା ପରେ 15 ଦିନ ଭିତରେ ତାଙ୍କର ପୋଖରୀ ଖୋଳାର ସବସିଡ଼ି ଆମେ ଦେଇଦେଉ, 7 ଲକ୍ଷ ଉପରେ 50% କି 40% ଯାହା ହେଇଥିବ। ତାପରେ ସେମାନେ ପୋଖରୀ ଖୋଳାର ସବସିଡ଼ି ପାଇସାରିଲା ପରେ ଯେଉଁ ମାଛ ଚାଷ କରିବେ, ତାହା ସେଇଟା ଆଉ ଗୋଟେ ପର୍ଯ୍ୟାୟରେ ଦିଆହୁଏ। ତ ଦୁଇଟି ପର୍ଯ୍ୟାୟରେ ରିହାତି ଦିଆଯାଏ।
2: ତ ଆମେ ତ ପୋଖରୀମାନେ ଦେଖିଛୁଁ ଯେ ଆମର ବା ପୁରୁଷା ଦିନ ବି ପୋଖରୀମାନେ ଅଛେ, ତ ସେ ପୋଖରୀ ସୁବିଧା ଲାଗି ଆର୍ କାଁ କାଁ ସୁବିଧା ମାନେ ଅଛେ?
1: ଯଦି ଆପଣଙ୍କ ପାଖରେ ପୁରୁଣା ପୋଖରୀ ଅଛି ଆଉ ସେଇଟା ପୋଖରୀ ଖୋଳିବାର 3 ବର୍ଷ ହୋଇଗଲାଣି, ତାହେଲେ 4 ଲକ୍ଷ ଉପରେ ଆପଣ 40% ରିହାତି ପାଇପାରିବେ।
2: ତ ଦିଦି, ଆପଣ ତ ଆମର ବୈଠକକେ ଆସିଲେ ଆର୍ ଫୋନ୍ ମାଧ୍ୟମରେ ଆମର ଚାଷୀମାନଙ୍କର ସୁବିଧା ଅସୁବିଧା ଆଉ ବିଭିନ୍ନ ସମସ୍ୟାର ସମାଧାନର ସୂତ୍ର ବାହାର କଲେ, ଆଉ କହିଲେ ବି ଆଉ ତାଙ୍କର ସଙ୍ଗେ ଭାବର ଆଦାନ ପ୍ରଦାନ ବି କଲେ। ତ ଆପଣ ଆମର ବୈଠକକେ ଆସିଥିବାରୁ ଆପଣଙ୍କେ ଆମର ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର।
1: ଯା ହଉ, ମୋତେ ବି ବହୁତ

ଖୁସି ଲାଗିଲା ଯେ ଆକାଶବାଣୀ ଏଭଳିଆ କାର୍ଯ୍ୟକ୍ରମ କରି ଆମର ଚାଷୀମାନଙ୍କ ପାଖରେ ଆମର ସରକାରଙ୍କର ଯୋଜନାକୁ ପହଞ୍ଚାଇ ପାରୁଛନ୍ତି। ସେଥିପାଇଁ ମୁଁ ବି ଆକାଶବାଣୀକୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସମସ୍ତ ଚାଷୀଙ୍କର ଉନ୍ନତି କାମନା କରୁଛି।

ଚାଷବାସ କ୍ରମରେ ସିଧା ପ୍ରସାରଣରେ ଶୁଣୁଥିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଗୀତ ଗଜଲ କ୍ରମରେ ପ୍ରଚାର କରୁଛୁ କେତୋଟି ଗୀତ। ପ୍ରଥମ ଗୀତ ପାଇଁ କଣ୍ଠଦାନ କରିଛନ୍ତି ଜୁବିନ ନୌଟିଆଲ। ଗୀତ ରଚନା ମନୋଜ ମୁଣ୍ଟାସିର। ସଙ୍ଗୀତ ନିର୍ଦ୍ଦେଶନା ପାୟଲ ଦେବ।

ଗୀତ ଗଜଲ କ୍ରମରେ ଶୁଣୁଥିଲେ କେତୋଟି ଗୀତ। ଏଥର ଆସନ୍ତୁ ଶୁଣିବା ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଇଁ କେତେକ ସୂଚନା। ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି

ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଟିକିଏ ଶେଷ ହେଲା।

ଆକାଶବାଣୀ ଭବାନୀପାଟଣା ଆଞ୍ଚଳିକ ଗୀତକ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ। ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବିଜୟ ଲକ୍ଷ୍ମୀ ଦାସ, ଗୀତ ରଚନା ଚକ୍ରଧର ମେହେର।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆଞ୍ଚଳିକ ଗୀତ କ୍ରମରେ ଆପଣ ଶୁଣୁଛନ୍ତି ସମ୍ବଲପୁରୀ ଗୀତ। ଏଥର କଣ୍ଠଶିଳ୍ପୀ ହେଲେ ବିଭୂତିଭୂଷଣ ପଟ୍ଟନାୟକ, ଗୀତ ରଚନା ମିତ୍ରଭାନୁ ଗୋନ୍ତିଆ।

ଆଞ୍ଚଳିକ ଗୀତ କ୍ରମରେ ଶୁଣୁଥିଲେ କେତୋଟି ସମ୍ବଲପୁରୀ ଗୀତ, ଆକେ ଶୁଣି ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ, ଆକେ ଶୁଣି ଦିଲ୍ଲୀରୁ।

ଆଞ୍ଚଳିକ ଗୀତ କ୍ରମରେ ଶୁଣୁଥିଲେ କେତୋଟି ସମ୍ବଲପୁରୀ ଗୀତ, ଆକେ ଶୁଣି ଭବାନୀ ପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ, ଆକେ ଶୁଣି ଦିଲ୍ଲୀରୁ।

ପ୍ରଚାର କରୁଛୁ ଅନୁରୋଧରେ କେତୋଟି ଓଡ଼ିଆ କଥା ଚିତ୍ର ଗୀତ। କାବେରୀ କଥାଚିତ୍ରରୁ ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ସୁରେଶ ୱାଡ଼େକର, ଗୀତ ରଚନା ବିବି ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ। ଗୀତଟି ପାଇଁ ବଳଦିଆ ମାଳ, ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ଚନ୍ଦ୍ରହାସ୍ୟ ମେହେର।

ମନ୍ଦିର ରୋଡ଼, ମୋତିନଗର, ନୂଆଦିଲ୍ଲୀରୁ ଆପଣ ହେଲେ ଅନିଲ, ଗୌରବ, କବିତା ଏବଂ ମାନସୀ ଅରୋରା। ଆପଣ ଶୁଣିବା ପାଇଁ ଚାହାନ୍ତି ଶପଥ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ଇରା ମହାନ୍ତି। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ପ୍ରଶାନ୍ତ ପାଢ଼ୀ।

ଆପଣ ଶୁଣୁଛନ୍ତି ଅନୁରୋଧରେ କେତୋଟି ଓଡ଼ିଆ କଥା ଚିତ୍ର ଗୀତ। ପରବର୍ତ୍ତୀ ଗୀତଟି ପାଇଁ ମହଗାଁ ସିନାପାଲ୍ଲୀ ଜିଲ୍ଲା ନୂଆପଡ଼ାରୁ ଅନୁରୋଧକାରୀ ଶ୍ରୋତା ହେଲେ ରବୀନ୍ଦ୍ର କୁମାର ଯୋଶୀ। ଆପଣ ଶୁଣିବା ପାଇଁ ଚାହାନ୍ତି ନାୟକ ନୁହେଁ ଖଳନାୟକ କଥା ଚିତ୍ରରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ନାସିର ଏବଂ ଦୀପମାଲା। ଗୀତ ରଚନା ଅରୁଣ ମନ୍ତ୍ରୀ, ସ୍ୱର ସଂଯୋଜନା ଅନୁପମ ଦତ୍ତ।

ଏଇ ଆମ ସଂସାର କଥା ଚିତ୍ରରୁ ଏଥର ଆସନ୍ତୁ ଶୁଣିବା। କଣ୍ଠଦାନ କରିଛନ୍ତି ହେମନ୍ତୀ ଶୁକ୍ଲା ଏବଂ ଅକ୍ଷୟ ମହାନ୍ତି। ଗୀତ ଓ ସଙ୍ଗୀତ ଅକ୍ଷୟ ମହାନ୍ତି। ଗୀତଟି ପାଇଁ କାମଠଣା ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ। ଅନୁରୋଧକାରୀ ଶ୍ରୋତା ହେଲେ ଟି ଭାନୁପ୍ରସାଦ ରାଓ।

ତିରିଶ ମିନିଟରେ, 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ରର ଗୀତ 9:00, 9:30 ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ, କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ଯାଏ ବିଦାୟ ଦିଅନ୍ତୁ, ଶୁଭରାତ୍ରି, ଜୟ ହିନ୍ଦ।